ପ୍ରଭୁ ଆଖି ତ ଦେଇଛ, ତୁମ ଦର୍ଶନ ପାଇ ଧନ୍ୟ ହୁଏ ମୋର ଦୁଇ ଆଖି, ଏମିତି କୃପା କରୁଥାଅ, ରହିଥାଅ ହୋଇ ଭକ୍ତିର ସାକ୍ଷୀ। ଶ୍ରୋତବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଶିବକୁମାର ରଥଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ଆଲୋକ କୁମାର କୁଣ୍ଡୁ।

ହେ ପ୍ରଭୁ ଦୟାମୟ, ତୁମରି ଆଶିଷ ବାରି, ତୁମ ଚରଣ ଛାୟାରେ ମୋ ଜୀବନ ପାଏ ଶାନ୍ତି। ଶ୍ରୋତାବନ୍ଧୁ, ଶୁଣନ୍ତୁ ବିନୋଦିନୀ ଦେବୀଙ୍କ ରଚନାରୁ ଗୀତଟି। କଣ୍ଠଦାନ କରିଛନ୍ତି ପ୍ରୀତିନନ୍ଦ ରାଉତରାୟ।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ।

ସଜ ସକାଳରେ ଆପଣମାନଙ୍କୁ ସଶ୍ରଦ୍ଧ ପ୍ରଣାମ ଶ୍ରୋତା ବନ୍ଧୁ। ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବ ଦିଗଟି ହେଲା ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା। ଆମେ ତ ଜାଣିଛେ, ଛାତ୍ରଟିଏ ସ୍କୁଲରେ ନାମ ଲେଖାଇବା ପରେ ତାକୁ ସ୍କୁଲର ନିୟମ ଅନୁଯାୟୀ ପାଠ ପଢ଼ିବାକୁ ପଡ଼ିବ, ସେ ପାଠ ସହଜ ହେଉ ବା କଷ୍ଟ ହେଉ। ସଂସାରରେ ଜନ୍ମ ହେବା ପରେ ପ୍ରତ୍ୟେକ ଜୀବକୁ ପ୍ରକୃତିର ନିୟମ ଅନୁଯାୟୀ ଖରା, ବର୍ଷା, ଶୀତ, ବସନ୍ତ ଇତ୍ୟାଦିକୁ ଅନୁଭବ କରିବାକୁ ପଡ଼ିବ, ତାହା ସୁଖକର ହେଉ ବା ଦୁଃଖଦାୟକ ହେଉ। ଅନୁରୂପ ଭାବରେ ମଣିଷର ସାମାଜିକ ଜୀବନଧାରାରେ ଅନୁଭୂତ ହେଉଥିବା ସୁଖ ଦୁଃଖ, ମାନ ଅପମାନ, ଜୟ ପରାଜୟ ଇତ୍ୟାଦିକୁ ଜୀବନର ଗୋଟିଏ ଗୋଟିଏ ଅଙ୍ଗ ବୋଲି ବିଚାର କରିବାକୁ ପଡ଼ିବ। ଜୀବନ ପୁସ୍ତକର ପ୍ରତ୍ୟେକ ପୃଷ୍ଠାକୁ ପଢ଼ିବା, ବୁଝିବା ଏବଂ ଅନୁଭବରେ ଆସୁଥିବା ପ୍ରତ୍ୟେକ ଆବେଗଗୁଡ଼ିକୁ ଆପଣାର କରି ତା ମଧ୍ୟରୁ ନିଜ ପାଇଁ ନିଜେ ବଞ୍ଚିବାର ମାର୍ଗ ପ୍ରସ୍ତୁତ କରିବାର ଅନ୍ୟ ନାମ ହିଁ ବିଚାର। ସେଇଥିପାଇଁ ତ କୁହାଯାଏ, ତାଲା ଖୋଲିବାକୁ ଚାବିଟିଏ ଲୋଡ଼ା, ଅଙ୍କ କଷିବାକୁ ସୂତ୍ର, କଲମ ଚାଲିବା ପାଇଁ ଲୋଡ଼ା କାଳି, ଭୋଜନ ପାଇଁକି ପାତ୍ର, ଜୀବନ ପାଇଁ ବିଚାର, ବିଚାର ବିହୀନେ ମଣିଷ ପଣିଆ, ଚହଲା ପାଣିର ଗାର। ଫୁଲର ସୁବାସ ଫୁଲକୁ ଆଦରଯୁକ୍ତ କରେ, ଫଳର ସ୍ୱାଦ ଫଳକୁ ମୂଲ୍ୟଯୁକ୍ତ କରେ, ମଣିଷର ବିଚାର ମଣିଷକୁ ସମ୍ମାନ।

0: ଶ୍ୟାମବାବୁ ଗାଁରେ ସବୁଠୁ ଅଧିକ ଧନୀ ହୋଇଯିବେ, ତାଙ୍କର ସମ୍ମାନ ବଢ଼ିଯିବ, ଇତ୍ୟାଦି ଇତ୍ୟାଦି। ଏପରିକି ରାଧୁଆକୁ ଆଉ ନିଦ ମଧ୍ୟ ହେଲାନି। ଶ୍ୟାମବାବୁଙ୍କର ଭବିଷ୍ୟତ ଉନ୍ନତି ଚିନ୍ତା କରି କରି ରାଧୁଆ ଜୀବନଚର୍ଯ୍ୟା ମଧ୍ୟ ବିଗିଡ଼ିଗଲା। ପ୍ରତି ମୁହୂର୍ତ୍ତରେ ନିଜ ପୁଅ ଉପରେ ଖାଲି ଗରଗର ହେଲା। ଗୋଟିଏ ବୟସ୍କ ଭେଣ୍ଡା ପୁଅକୁ ଏପରି କହିବା କେତେଦୂର ଠିକ୍? ରାଧୁଆର ସ୍ତ୍ରୀ ତାକୁ ଯେତେ ବୁଝେଇଲେ ମଧ୍ୟ ହେଲାନି। ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କଲା। ଯେଉଁଦିନ ରାଧୁଆ ଶୁଣିଲା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରୁ ପଳାଏ ଟଙ୍କା ତା ବାପାଙ୍କ ନାମରେ ପଠାଇ ଦେଇଛି, ଶ୍ୟାମବାବୁ ମଧ୍ୟ ଆନନ୍ଦରେ ଗାଁ ପିଲାଙ୍କୁ ମିଠା ବାଣ୍ଟିଲେ। ହେଲେ ରାଧୁଆ ତାକୁ କିଛି ଭଲ ଲାଗୁନି। ସେଦିନ ରାତିରେ ରାଧୁଆର ଦୁଷ୍ଟବୁଦ୍ଧି ମୁଣ୍ଡ ଟେକିଲା। ଭାବିଲା, ଆଜି ଶ୍ୟାମବାବୁଙ୍କ ଘରୁ ଚୋରି କରିବି, ତାଙ୍କ ଘରର ସବୁ ସମ୍ପତ୍ତି ନେଇ ଆସିବି, ବଡ଼ ଲୋକ ହେବି। ସେଦିନ ଗାର୍ଡ଼ ଅନ୍ଧା ରାତିରେ ଗୋଟିଏ ନିଶୁଣୀ ସାହାଯ୍ୟରେ ରାଧୁଆ ଶ୍ୟାମବାବୁଙ୍କ ପାଚେରି ଡେଇଁ ଘର ଭିତରେ ପ୍ରବେଶ କଲା। ଭାଗ୍ୟକୁ ଶ୍ୟାମବାବୁଙ୍କର ଯେଉଁ ଘରେ ସିନ୍ଦୁକ ଅଛି ସେ ଘରେ ତାଲା ପଡ଼ିନି। ରାଧୁଆ ଭାରି ଖୁସି। ଧୀରେ ଘର ଭିତରେ ପଶି ସିନ୍ଦୁକ ଆଡ଼କୁ ଗଲା ବେଳକୁ ପାଦରେ କ'ଣ ଗୋଟେ ବାଜିଲା ଯେ ବେଶ ଶବ୍ଦ ହେଲା, ଖଡ଼ ଖଡ଼ ଖଡ଼। ପାଖ ବଖରାରେ ଶୋଇଥିଲେ ଶ୍ୟାମବାବୁ ଉଠି ପଡ଼ିଲେ ଶବ୍ଦ ଶୁଣି। ରାଧୁଆ ଏଥର ପ୍ରମାଦ ଗଣିଲା, ଧରା ପଡ଼ିଯିବ କି? କ'ଣ କରିବ? ସିନ୍ଦୁକ ସନ୍ଧିରେ ଲୁଚି ବିରାଡ଼ି ଯେମିତି ମିଆଁ ମିଆଁ ଶବ୍ଦ କରେ ସେମିତି ମିଆଁ ମିଆଁ ଶବ୍ଦ କଲା। ଶ୍ୟାମବାବୁ ନିଦମଳମଳ ଆଖିରେ ସିନ୍ଦୁକ ଥିବା ଘର ଆଡ଼କୁ ଆସିଲେ। ସେ ତ ମିଆଁ ମିଆଁ ଶବ୍ଦ ଶୁଣିଲେ, ବିରକ୍ତ ହେଲେ, କହିଲେ, ଏ ବଦମାସ ବିରାଡ଼ି ସବୁବେଳେ ହଇରାଣ କରୁଛେ, ଆଜି ଏଇ ଘରେ ଥାଉ, ସକାଳେ ତା କଥା ବୁଝା ହେବ। ଏତକ କହି ଶ୍ୟାମବାବୁ ବାହାର ପଟୁ କବାଟ ବନ୍ଦ କରି ଶିକୁଳି ଦେଇଦେଲେ। ଏଥର ଶ୍ରୋତାବନ୍ଧୁ ଆପଣମାନେ ବୁଝିପାରୁଥିବେ ରାତି ପାହିବା ପରେ ରାଧୁଆର ଅବସ୍ଥା କ'ଣ ହୋଇଥିବ। ହେଲେ ଏପରି କାହିଁକି ହେଲା? ରାଧୁଆ ଭିତରେ ଥିବା ଈର୍ଷା ଏବଂ ନିଜର ସଫଳତାକୁ ନେଇ ଅସନ୍ତୋଷତା ଏଇଥିପାଇଁ ଦାୟୀ। ସେଇଥିଲାଗି ତ କୁହାଯାଇଛି, ହାତୀ ବଞ୍ଚୁଥାଇ ଡାଳପତ୍ର ଖାଇ, ସାପ ବଞ୍ଚେ ପି ପବନ, ପାରା ଗୁଡ଼ି ଖାଇ ଉଜ୍ଜଳ ଦିଶଇ, ଜଳରେ ମୀନର ଜୀବନ। ସନ୍ତୋଷଟି ବଡ଼ କଥା, ଈର୍ଷା ଅସନ୍ତୋଷ ପାଇଁ ପଥ୍ୟ ନାହିଁ, ସଦା ଦେଉଥାଏ ବ୍ୟଥା। ଶେଷରେ ଗୋଟିଏ କଥା, ଆମେ ଯଦି ଆମର କାମନାକୁ ସୀମାଙ୍କନ କରି ନିଜର ସଫଳତାରେ ସନ୍ତୁଷ୍ଟ ରହିବା ତେବେ ଆମ ଜୀବନ ନିଶ୍ଚୟ ଶାନ୍ତିମୟ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଗୁରୁପ୍ରସାଦ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ ଭାଗବତର 55ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନାରେ ବସନ୍ତ ମହାନ୍ତି।

କଳିଯୁଗ ଆସିବାରୁ ବ୍ରାହ୍ମଣମାନେ ଯଜ୍ଞକର୍ମ କରିବେ ନାହିଁ। ରାଜାମାନେ ପ୍ରଜାଙ୍କ ଉପରେ ଅଧିକ କର ଆଦାୟ କରି ସେମାନଙ୍କୁ ପୀଡ଼ା ଦେବେ। ଏ କର୍ମ ଦେଖି କଳ୍କି ରୂପରେ ହରି ଘୋଡ଼ା ଉପରେ ଚଢ଼ି ହାତରେ ଖଣ୍ଡା ଧରି ଅଧର୍ମର ସଂହାର କରିବେ। ସେ ମାୟାଧର, ତାଙ୍କର ମହିମା ଅଗୋଚର। ବ୍ରହ୍ମା, ଶଙ୍କର, ନାରଦ, ପ୍ରହ୍ଲାଦ ଏବଂ ମନୁ ଆଦି ବିଷ୍ଣୁଙ୍କ ମହିମା ସମ୍ପର୍କରେ କିଛି ଜାଣିଥିବାରୁ ତାଙ୍କ ମାୟାରୁ ତରିଛନ୍ତି। ବ୍ରହ୍ମଜ୍ଞାନୀ ମୁନିଗଣ ତାଙ୍କୁ ସ୍ମରଣ କରି ପରମ ପୁରୁଷ ବୋଲାଇଥାନ୍ତି। ସେ ହରିପୁଣି ହେଉଛନ୍ତି କୈବଲ୍ୟନାଥ। ସମସ୍ତଙ୍କ ଦେହରେ ସେ ବିଦ୍ୟମାନ। ଜନ୍ମ ଆଉ ମୃତ୍ୟୁ ତାଙ୍କର ଆସିବ କୁଆଡ଼ୁ?

0: ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 400।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ, ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି।

ବୁଥସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି କରୁଛନ୍ତି ଅଭିଯାନରେ 45,255 ଜଣ ବୁଥସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି।

0: ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ମସିହାରୁ ପ୍ରତିବର୍ଷ ଜୁନ୍ 3 ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି ଏବଂ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 10% କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇ ଚକିଆ ସାଇକେଲ ବା ସୁନ ଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରସର ରୁଚି ଅନୁଯାୟୀ ପ୍ରାୟ 50 ପ୍ରକାର ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଙ୍କଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ ତିନୋଟି ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ ଭ୍ରମଣ। ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥୁଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱାର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75ଟି ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ର ସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାର କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ, ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜଣଙ୍କର ଜୀବନହାନୀ ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81 ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର

0: କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ୱିକେଟ୍ ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
2: मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।
1: শ্রোতাবন্ধু প্রস্তুত করছু কার্যক্রম পুরাতনী। আজির পুরাতনী কার্যক্রমে আসন্তু শুনিবা কতটি ওড়িশি গীত। প্রথম গীতটি নেইছু পুরাতন রচনার গোপাল কৃষ্ণঙ্কর রচনার, কণ্ঠদান করেছেন বাগ্মী মিশ্র।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 8:00 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶୁଣୁଥିଲି ଲତା ମଙ୍ଗେସ୍କରଙ୍କ କଣ୍ଠରୁ ଗୀତଟି, ସଲିଲ ଚୌଧୁରୀଙ୍କ ସଙ୍ଗୀତ, ଗୀତ ରଚନା ଶୈଳେନ୍ଦ୍ର, ଚଳଚ୍ଚିତ୍ର ମଧୁମତୀ।

ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 10:00 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଆମର ପ୍ରିୟ ସମସ୍ତ ଶ୍ରୋତାଙ୍କୁ ମୋର ପ୍ରଣାମ, ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ, ଯେଉଁଠି ସଙ୍ଗୀତର ମଧୁର ଧାରାରେ ଆମେ ଯୋଡ଼ୁଛୁ ହୃଦୟରୁ ହୃଦୟକୁ। ଶ୍ରୋତାବନ୍ଧୁ, ମୁଁ ଆଶ୍ରିତା ଆପଣମାନଙ୍କ ରେଡିଓ ସାଥୀ ନେଇ ଆସିଛି ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର କିଛି ମନପସନ୍ଦ ଗୀତ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ କିନ୍ତୁ ଶୁଭକାମନା ଜଣାଇବି ଆମର ସେହି ଶ୍ରୋତାମାନଙ୍କୁ ଯେଉଁମାନଙ୍କର ଆଜି ରହିଛି ଜନ୍ମଦିନ ଓ ବିବାହ ବାର୍ଷିକୀ। ୱିଶ୍ ୟୁ ଏ ହ୍ୟାପି ବର୍ଥ ଡେ ଆଣ୍ଡ ୱିଶ୍ ୟୁ ଏ ହ୍ୟାପି ୱେଡିଂ ଆନିଭର୍ସରୀ। ଠାକୁର ଆପଣଙ୍କର ସମସ୍ତ ସ୍ୱପ୍ନକୁ ସାକାର କରନ୍ତୁ, ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଦିଅନ୍ତୁ, ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ତା ସହିତ ସବୁ କାର୍ଯ୍ୟରେ ସଫଳତା ଦିଅନ୍ତୁ। ତେବେ ଡେରି ନକରି ଆସନ୍ତୁ, ଏହି ପ୍ରାର୍ଥନା ଓ ଶୁଭକାମନା ସହ ଆରମ୍ଭ କରିବା ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ।

ଶୁଣୁଥିଲି ଲତା ମଙ୍ଗେସ୍କର ଏବଂ ଏସି ବାଲସୁବ୍ରମଣ୍ୟମଙ୍କ କଣ୍ଠରୁ ଗୀତଟି, ରାମ ଲକ୍ଷ୍ମଣଙ୍କ ସଙ୍ଗୀତ, ଗୀତ ରଚନା ଦେବ କୋହଲି, ଚଳଚ୍ଚିତ୍ର ମେନେ ପ୍ୟାର କିୟା।

ଶୁଣୁଥିଲି ଲୋପିତା ମିଶ୍ର ଏବଂ ସୌରଭ ନାୟକ କଣ୍ଠରୁ ଗୀତରେ ଗୀତ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀନିବାସ ଚଳଚ୍ଚିତ୍ର ଗଙ୍ଗଶିଉଳି।

0: ଶୁଣୁଥିଲି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲସୁବ୍ରମଣ୍ୟମଙ୍କ କଣ୍ଠରୁ ଗୀତଟି, ରାମ ଲକ୍ଷ୍ମଣଙ୍କ ସଙ୍ଗୀତ, ଗୀତ ରଚନା ରବୀନ୍ଦର ରାୱଲ, ଚଳଚ୍ଚିତ୍ର ହମ୍ ଆପକେ ହେଁ କୌନ୍। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମରେ ହୋଇଛି ଗୋଟିଏ ଛୋଟିଆ ବିରତିର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: अब टेलीमो के माध्यम से न सिर्फ घर बैठे मुफ्त कानूनी सलाह ले सकते हैं, बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
3: तो डाउनलोड करें आज ही टेलीमो फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी सीएससी सेंटर से संपर्क करें। न्याय विभाग, भारत सरकार द्वारा जनहित में जारी।

ଆଗକୁ ପହଞ୍ଚି ପାରୁଛି। ଏହା 23ଟି ଭାଷା ଓ 146ଟି ଉପଭାଷାରେ ପ୍ରସାରଣ କରୁଛି। ଆକାଶବାଣୀର ବାହ୍ୟ ସେବା ବିଭାଗ 100 ଅଧିକ ଦେଶକୁ ପ୍ରସାରଣ କରି ଭାରତର ସ୍ୱରକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛି।

ତେବେ ଶ୍ରୋତାବନ୍ଧୁ, ଆକାଶବାଣୀ ବାହ୍ୟ ସେବା ବିଭାଗ 100ରୁ ଅଧିକ ଦେଶକୁ ପ୍ରସାରଣ କରି ଭାରତର ସ୍ୱରକୁ ବିଶ୍ୱ ଦରବାରରେ ତ ପହଞ୍ଚାଇ ସାରିଛି। ତେବେ ବହୁଜନ ହିତାୟ ବହୁଜନ ସୁଖାୟ ଆଦର୍ଶକୁ ଆଧାର କରି ମଧ୍ୟ ଆକାଶବାଣୀର ସମ୍ବାଦ ସେବା ବିଭାଗ ଦେଶର ପ୍ରତ୍ୟେକ ଶ୍ରୋତାଙ୍କୁ ଦିନ ରାତି 24 ଘଣ୍ଟା ଧରି ବିଭିନ୍ନ ଭାଷା ଓ ଉପଭାଷାରେ ସଠିକ୍ ଏବଂ ବିଶ୍ୱସନୀୟ ସମ୍ବାଦ ପହଞ୍ଚାଇ ଆସୁଛି ଏବଂ ଆସୁଥିବ ମଧ୍ୟ। ଉଚ୍ଚ ପେସାଦାର ନୀତି ଓ ପ୍ରସାରଣ ମାନଦଣ୍ଡକୁ ଅନୁସରଣ କରି ଆକାଶବାଣୀ ଆଜି ମଧ୍ୟ ଦେଶର ଏକ ବିଶ୍ୱସ୍ତ ସ୍ୱର ଭାବେ ନିଜର ଗୌରବମୟ ପରମ୍ପରାକୁ ବଜାୟ ରଖିଛି ଏବଂ ବିଶ୍ୱାସ ଯେ ଆଗକୁ ମଧ୍ୟ ଏମିତି ହିଁ ବଜାୟ ରଖିବ। ତେଣୁ ଏହି 90 ବର୍ଷର ଐତିହାସିକ ଯାତ୍ରାରେ ଯୋଗଦାନ କରିଥିବା ସମସ୍ତ ଶ୍ରୋତା, ଉଦ୍ଘୋଷକ, କଳାକାର, ସାମ୍ବାଦିକ, ପ୍ରଯୁକ୍ତି ବିଦ୍ୟା ସମସ୍ତଙ୍କୁ ଆମର ଶତ ଶତ ପ୍ରଣାମ।

ଆପଣ ବ୍ୟାୟାମ ସହିତ ୟାକୁ ଆପଣ ଯାତାୟତ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। ତେଣୁ ଦେଖନ୍ତୁ ତ କେତେ ସହଜ ସୁଗମ ଏବଂ ସୁନ୍ଦର ମାଧ୍ୟମଟି ଯାହା ଆମ ସ୍ୱାସ୍ଥ୍ୟ ଏବଂ ପରିବେଶକୁ ମଧ୍ୟ ସନ୍ତୁଳିତ ରଖୁଛି। ତେଣୁ ସାଇକେଲ ହେଉଛି ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶର ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉପକାରୀ ଆବିଷ୍କାରମାନଙ୍କ ମଧ୍ୟ ଗୋଟିଏ। ବାଇସାଇକେଲ କିମ୍ବା ଏଇ ଯେଉଁ ସାଇକେଲ ଚଳିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ତ ବହୁତ ଭଲ ରହେ, ତା ସହିତ ପରିବେଶ ସୁରକ୍ଷାରେ ମଧ୍ୟ ଇଏ ଯୋଗଦାନ କରିଥାଏ। ତେବେ ଏହି ବିଶ୍ୱ ସାଇକେଲ ଦିବସ ଆମେ କାହିଁକି ପାଳନ କରୁଛେ ସେ ବିଷୟରେ ଜାଣିବା, କିନ୍ତୁ ତା ପୂର୍ବରୁ ଶୁଣିବା ଏଠି ଗୋଟିଏ ସୁନ୍ଦର ଗୀତଟିଏ।

ପଦଯାତ୍ରୀ ଓ ସାଇକେଲ ପଥ ନିର୍ମାଣ କଲେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର କମିପାରିବ। ସାଇକେଲ ଦ୍ୱାରା ଦରିଦ୍ର ଲୋକମାନେ ସହଜରେ କାର୍ଯ୍ୟସ୍ଥଳକୁ ଯାଇପାରିବେ, ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଉନ୍ନତି କରିବ। ତା ସହିତ ଏହା ହୃଦରୋଗ, ବିଭିନ୍ନ ରୋଗ ଏବଂ କ୍ୟାନ୍ସର କୁହନ୍ତୁ, ମଧୁମେହ କୁହନ୍ତୁ, ଏହିସବୁ ଜିନିଷରୁ, ମେଦବହୁଳତା କୁହନ୍ତୁ, ଏହିସବୁ ଜିନିଷରୁ ରକ୍ଷା କରିବ ଏବଂ ଗୋଟିଏ ଭଲ ସ୍ୱାସ୍ଥ୍ୟ ଆପଣଙ୍କୁ ଦେବ।

ଶୁଣୁଥିଲି ଅନ୍ଵିଷା ବିନି ସିଂ ଏବଂ ହର୍ଷଦୀପ କୌରଙ୍କ କଣ୍ଠରୁ ଗୀତଟି, ହିମେଶ ରେଶମିଆଙ୍କ ସଙ୍ଗୀତ, ଗୀତ ରଚନା ଇରଶାଦ କାମିଲ, ଚଳଚ୍ଚିତ୍ର ପ୍ରେମ ରତନ ଧନ ପାୟୋ।

ଶୁଣୁଥିଲି ଅନ୍ଵିଷା ବିନିସିଂ ଏବଂ ହର୍ଷଦୀପ କୌରଙ୍କ କଣ୍ଠରୁ ଗୀତଟି ହିମେଶ ରେଶମିଆଙ୍କ ସଙ୍ଗୀତ ଗୀତ ରଚନା ଏରସାଦ କାମିଲ ଚଳଚ୍ଚିତ୍ର ପ୍ରେମ ତନ ଧନ ପାୟୋ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ହୋଇଛି ବର୍ତ୍ତମାନ ପୂର୍ବାହ୍ନ 11:00।

ଅଶ୍ୱତିକି ବୈବ ଭଗ୍ନି ପିତା ପୁତ୍ର ବୈବ ବୋଲନ୍ତେ ଯମ ଯମଙ୍କର ଭଗ୍ନି ହେଲେ ଯମୁନା ଯମୁନାର ପିତା ହେଲେ ସୂର୍ଯ୍ୟ ସୂର୍ଯ୍ୟଙ୍କର ପୁତ୍ର ହେଲେ କର୍ଣ୍ଣ ତସ୍ୟ ଐରି କର୍ଣ୍ଣ ରୈରି ହେଲା ଅର୍ଜୁନ ଅର୍ଜୁନଙ୍କର ପତ୍ନୀ ହେଲେ ସୁଭଦ୍ରା ତସ୍ୟ ଭ୍ରାତା ସୁଭଦ୍ରାଙ୍କର ଭ୍ରାତା ହେଲେ ଶ୍ରୀକୃଷ୍ଣ ତସ୍ୟ ନାରୀ ପିତା ପୁତ୍ର ଧାରିଣୋ ବ୍ରଦ ଶ୍ରୀକୃଷ୍ଣଙ୍କର ନାରୀ ହେଲେ ରୁକ୍ମଣୀ ରୂପକ ଲକ୍ଷ୍ମୀ ତସ୍ୟା ପିତା ଲକ୍ଷ୍ମୀଙ୍କ ପିତା ହେଲେ ବରୁଣ ତସ୍ୟ ପୁତ୍ର ବରୁଣଙ୍କର ପୁତ୍ର ହେଲେ ଚନ୍ଦ୍ର ଷୋଡ଼ଶ ଭାର କଳା ରୁହେ ଏକମାତ୍ର କଳା ଅଂଶକୁ ମସ୍ତକରେ ବିଦ୍ୟମାନ ହୋଇଥିବା ଯେଉଁ ମଙ୍ଗଳମୟ ଯୋଗାରୁଢ ଶିବ ସେଇ ମଙ୍ଗଳମୟ ଶିବ ଆଜି ଦେଶବାସୀ ଭାଇ ଭଉଣୀ ମାନଙ୍କ ସମସ୍ତଙ୍କର ହିତ ସାଧନ କରନ୍ତୁ ବୋଲ ଆନନ୍ଦ ଏକବାର ହରି ହରି।

ହାଡ଼ି ଧାଡ଼ି କରି ଶୋଭା ପାଉଥିବା ପ୍ରସାଦ ଗୁଡିକୁ ଲକ କରି କବି ଶ୍ରୀହର୍ଷ କହିଲେ, ପଣ୍ଡିତ ସ୍ୱାମୀ ସ୍ତ୍ରୀଙ୍କର ବିଚ୍ଛିନ୍ନ ମିଳନ ଧାରାର ହାସ ସଦୃଶ ଏ ପ୍ରସାଦ ଗୁଡିକ ଆଉ

0: ଅପୂର୍ବ ବାଟୁଡ଼ି ହରିତାର ଏପରି ଯୌବନ ଅବସ୍ଥାଙ୍କ ରାଜ୍ୟରେ ବିଚରଣ କରି ଏତେ ସୌନ୍ଦର୍ଯ୍ୟ ବୃଦ୍ଧି କରାଇଲା ଯେ ଯାହାକି ତାର ସୌନ୍ଦର୍ଯ୍ୟ ନିକଟରେ କବିଙ୍କ ଉପମା ମାନ ହାର ମାନିଗଲା। ଏଥିରୁ ଅନୁମିତ ହୁଏ ଯେ ଉଷାର ବିବାହ ବୟସ ଆସିଥିଲେ ମଧ୍ୟ ବାଣାର ଉପଯୁକ୍ତ ବ୍ୟବସ୍ଥା କିଛି କରିନଥିବାରୁ ଉଷା ବୟସ ଉପଯୋଗୀ କାମନା ଇଚ୍ଛା କରି ଏକ ଦିନ କରେ ରାତ୍ରିରେ ଶୟନ କରିଥିବା ବେଳେ ସୁନ୍ଦର ସ୍ୱପ୍ନଟିଏ ଦେଖିଲେ।
1: ଭଞ୍ଜନ
0: ନୟନା ସୁତାଂଶୁ ବଦନା ପିନ

0: ବର୍ତ୍ତମାନ ସ୍ୱର୍ଗ ମୃତ୍ୟୁ ପାତଳ ତିନି ଭୁବନ ସମସ୍ତ ସୁନ୍ଦର ପୁରୁଷ ମାନଙ୍କୁ ଚିତ୍ରପଟରେ ଅଙ୍କିତ
1: କରିଛ
0: ଯୁବକଙ୍କୁ ଚିହ୍ନି ଆଣିବ। ଆଚ୍ଛା ଦେଖ ତାହେଲେ
1: ମୁଁ କାଲି ଆଣିକି ଦେବି।

ସେତିକି। ଏଇ ସମୟରେ ନିଦ୍ରିତ ନିରୁଦ୍ଧ ଗଜଦନ୍ତ ପଲଙ୍କ ସହ ଉପସ୍ଥିତ ହେଲେ। ସୁପ୍ତ କୁମାରଙ୍କ ନିଦ୍ରା ତୁଠାଇବାକୁ ଉଷା ସୁନ୍ଦରୀ ଚେଷ୍ଟା କଲେ। ଭାବିଲେ ନିଦ୍ରା ଭାଙ୍ଗିଲେ ମହାପାପ, କଣ କରିବି, ଉପାୟ କଣ। ଆଜ୍ଞା ବଞ୍ଜୁଳ

ଆଠ ଅନିରୁଦ୍ଧ ଓ ଉଷା ସୁନ୍ଦରୀଙ୍କର ଗାନ୍ଧର୍ବ୍ୟ ମତରେ ବିବାହଟି ଶେଷ ହୋଇଗଲା। ଆଜ୍ଞା ପ୍ରେମ ମୋହ ସବେ ସଦା।

0: ଅନିରୁଦ୍ଧଙ୍କର ଉକ୍ତ ମିଳନକୁ ଲକ୍ଷ୍ୟ କରି ଉଷାପୁର ଦ୍ୱାରରେ ଥିବା ବୃଦ୍ଧ କଞ୍ଚୁକି ଉଷାର କୁଳଯୋଜନ ବାର୍ତ୍ତାକୁ ରାଜାଙ୍କ ନିକଟରେ ନେଇ ପ୍ରକାଶ କଲା। ଏ କଥା ରାଜା ଶୁଣିବା ସଙ୍ଗେ ସଙ୍ଗେ
1: କନ୍ୟାପୁରରେ କାଲି କେହି ଆସି ବିଦେଶୀ ଯୁବକ ପହଞ୍ଚିକି।

ଏହିପରି ବୀର ମୃତ୍ୟୁକୁ ନିରୀକ୍ଷଣ କରି ଅନିରୁଦ୍ଧ ନିର୍ଭୟରେ ବାଣ ସହିତ ଯୁଦ୍ଧ ଆରମ୍ଭ କରନ୍ତି। ବାଣ ତାର ରଖିଥିବା ଅନିରୁଦ୍ଧକୁ ନାଗ ପାଶ୍ୱରେ ବନ୍ଧନ କଲେ, କାରାଗାରରେ ରଖିଲେ। ତେଣେ ଦ୍ୱାରକାରେ ଅନିରୁଦ୍ଧଙ୍କର ଅନ୍ତର୍ଧ୍ୟାନ ବିଷୟରେ ଦ୍ୱାରକାବାସୀ ମାନେ ଚିନ୍ତିତ ଅଛନ୍ତି। ଏହି ସମୟରେ ତ୍ରିକାଳଦଶୀ ଦେବର୍ଷି ନାରଦ ବାହାରି ପଡ଼ିଲେ ବୀଣାକୁ ଧରି। ଶ୍ରୀ

0: ଯୁଗଳରେ ଏବଂ ବାଣର ମା ବିନ୍ଧ୍ୟାବଳି ଯାଇ ଡାକିଲା ହେ ଜିନେଇ କବନ୍ଧୁ ହେ ଲୀଳାବୟ
1: ରକ୍ଷା
0: କର ବୋଲି ଯେତେବେଳେ ଅନୁନୟ ବିନୟ ସହକାରେ ଡାକିଲା ଠିକ ଏଇ ବେଳ ରାଣା ଚାଲି ଯାଇଛି ଶିବଙ୍କ ନିକଟରେ ଶିବଙ୍କ ନିକଟରେ ସମ୍ବାଦ ଦିଅନ୍ତେ ଶିବ ତେଣେ ବୃଷଭଙ୍କ ଉପରେ ଆରୋହଣ କରି ଆସି ପହଞ୍ଚିଗଲେ ଆଗମନ ଦୂରରୁ ଦେଖି କମଳା ପତି ଜ୍ୱର ହାତେ ନିଜ କୋଦଣ୍ଡେ ଗୁଣ ଦେଲେ ତଳକି ଏହି ସମୟରେ ଶିବମାନଙ୍କ ପକ୍ଷରୁ ଶ୍ରୀକୃଷ୍ଣଙ୍କ ସଙ୍ଗେ ଆଜ୍ଞା ଉପସ୍ଥିତ ହୋଇ କହିଲେ ସେଇଠି କହିଦେଲେ ବୋଲନ୍ତି ଯେ ଶିବ କିଏ ରଖିବ ନାତି ସହ

ଠିକ ମାନନୀୟ ସୁଧୀବର ଶ୍ରୀକୃଷ୍ଣ ପ୍ରବଳ ଆକ୍ରମଣରେ ହର ନିଜ ଅଙ୍ଗରୁ ଶିବ ଦ୍ୱାରକୁ ଜାତ କରାଇ ବିଷ୍ଣୁକୁ ବଦ୍ଧ କରିବାକୁ ଉଠାନ୍ତେ। ଭରତାଧିପତି ଶ୍ରୀକୃଷ୍ଣ ଏହାର ପ୍ରତିରୋଧ ସ୍ୱରୂପ ଅଙ୍ଗରୁ ବିଷ୍ଣୁ ଦ୍ୱାରକୁ ଜାତ କରାଇ ଆରଣ କରନ୍ତେ। ଉଭୟ ଦୁହିଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହେଉ ପ୍ରବଳ ପ୍ରତାପ ବିଷ୍ଣୁ ଶକ୍ତି ନିକଟରେ ଶିବ ଶକ୍ତି ହାର ହେଇଗଲା ପରାଜିତ ହୋଇଯାନ୍ତେ। ଠିକ ଏତିକି ବେଳେ ଯାଇ ପହଞ୍ଚିଗଲା କୃଷ୍ଣ ଡାକି ଆଦେଶ ଦେଲେ। ଯେତେବେଳେ କୃଷ୍ଣ ଡାକି ଦେଲେ ରେ ସୁଦର୍ଶନ ଆରେ ଆରେ ସୁଦର୍ଶନ ବେଗ ହୋଇଯିବୁ ଏବେ ନାଇଁ ତୁହି ବାଣର ଯେ ଭୁଜ ମାନ ଛେଦନ କରିବ ବାଣାସୁର ଗର୍ବ ଖର୍ବ କରିବାର ପାଇ ସୁଦର୍ଶନକୁ ପେଲେ ବ୍ରହ୍ମାଣ୍ଡ ଆଜ୍ଞା ପାଇଁ ସୁଦର୍ଶନ ତୁ ଚଳିଗଲା ବାଣର ଯେ ଭୁଜ ମାନ ଛେଦନ କରିଲା ଲଗେ ଭୁଜ ଯେ ଛେଡ଼ିଲେ ଭୁଜ ଥାଉ ବୋଲି ତୁ ତୁଷି କଲେ ବର ନାଶ।

0: ସମ୍ବାଦ ତୁଟିଲା ଛାତି ହେଲା ଓହର ଏହିଠାରୁ ବିଷୟ ମୋ ଆରି ଏହି ସ୍ଥାନେ ଥାଉ ଦୟା ରଖିଥିବେ ତୁମକୁ ସେହି ମହାବାହୁ ଦିନ ଜନ ରକ୍ଷଣ ଦିନ ଜନ ରକ୍ଷଣ ମହାବାହୁ ଆନନ୍ଦରେ ହରି ଧ୍ୱନି ଦିଅନ୍ତୁ ସେବେ ସମସ୍ତଙ୍କ ମନସ୍କାମ ପୂର୍ଣ୍ଣ
1: ଶୁଣୁଥିଲି ଲୋକଗୀତ କ୍ରମରେ ପାଲା ଉଷା ପରିଣୟ ପରିବେଷଣ କରିଥିଲେ ହେମେନ୍ଦ୍ରନାଥ ମିଶ୍ର ଓ ସାଥୀ କଳାକାର କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଓ ପ୍ରସାର ଭାରତୀୟ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
2: मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस।
4: सुना सुना सुना गां हेउ बा शहर ओडिसा वासिंक पई खुशी रो खबर
5: କଣ କହୁନୁ
4: ଛାତରେ ସୋଲାର ପ୍ୟାନେଲ ଲାଗିବ 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ
5: ଆଉ ଇଲେକ୍ଟ୍ରି ବିଲ୍
4: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
6: କମ୍ ସୁଧରେ ଲୋନ୍ ଦରକାର ତାବି ଆପ୍ରେ ବାହା
7: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ

0: ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ଅକ୍ଷିଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟିରେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ପ୍ରସ୍ତୁତ କରୁଛୁ ଆମର ମହିଳା ଶ୍ରୋତାମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ମହିଳା ମହଲ। ଆଜିର ଉପସ୍ଥାପନାରେ ଅଛନ୍ତି ନାହିଦା ପରବିନ୍।

ଶ୍ରୋତା ଭଉଣୀ ନମସ୍କାର। ଆଜିର ମହିଳା ମହଲ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଅଛି ନାହିଦା ପରୱିନ।

ଶ୍ରୋତାମଣି, ଆଜିର ଆଧୁନିକ ସହରୀ ଜୀବନରେ ମହିଳାମାନେ ଶିକ୍ଷା, ଚାକିରି, ବ୍ୟବସାୟ ଏବଂ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି, କିନ୍ତୁ ତା ସହିତ ସୁରକ୍ଷା ସମ୍ବନ୍ଧୀୟ ଅନେକ ଚ୍ୟାଲେଞ୍ଜ ମଧ୍ୟ ଦେଖାଦେଉଛି। ରାସ୍ତାଘାଟରେ ଉତ୍ପୀଡ଼ନ, ସାଇବର ଅପରାଧ, ଠକେଇ ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ମହିଳାଙ୍କ ସୁରକ୍ଷା ପାଇଁ ଚିନ୍ତାର ବିଷୟ ହୋଇଛି। ଏହି ପରିସ୍ଥିତିରେ ସଚେତନତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ। ଏମିତି କିଛି ପଦକ୍ଷେପ ଆମକୁ ନେବାକୁ ପଡ଼ିବ, ଯେମିତିକି ମହିଳାମାନେ ନିଜର ବ୍ୟକ୍ତିଗତ ସୂଚନା ଅନଲାଇନ୍ରେ ଅତ୍ୟଧିକ ସେୟାର କରିବା ଉଚିତ ନୁହେଁ। ଜରୁରୀକାଳୀନ ନମ୍ବର ନିଜ ପାଖରେ ରଖିବା ଉଚିତ ଏବଂ ସନ୍ଦେହଜନକ ପରିସ୍ଥିତିରେ ତୁରନ୍ତ ପୋଲିସ କିମ୍ବା ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ସହାୟତା ନେବା ଦରକାର। ପରିବାର ଆଉ ସମାଜ ଏବଂ ପ୍ରଶାସନ ସମସ୍ତଙ୍କର ଦାୟିତ୍ୱ ହେଉଛି ମହିଳାଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା। ସମାନ ସମ୍ମାନ, ସହଯୋଗ ଏବଂ ସଚେତନତା ମାଧ୍ୟମରେ ଏକ ସୁରକ୍ଷିତ ଓ ସଶକ୍ତ ସମାଜ ଗଢ଼ିପାରିବା। ତେବେ ଆସନ୍ତୁ, ମହିଳାଙ୍କ ସୁରକ୍ଷାକୁ କେବଳ ମହିଳାଙ୍କ ଦାୟିତ୍ୱ ନୁହେଁ ବରଂ ସମଗ୍ର ସମାଜର ଦାୟିତ୍ୱ ବୋଲି ମନେ କରିବା।

0: চিন্তার বিষয়ে।
1: নিশ্চিত হবে। অন্যদিকে আরো আমি দেখিলে নারীর ভূমিকা আমার সমাজের বেশ সুস্পষ্ট।
0: হুম হুম
1: গোটে পরিপূর্ণ গোটে সুস্থ গোটে সুন্দর সমাজ পাই গোটে নারী নিহাতে আবে দেখুন।
0: আজ্ঞা।
1: ଆଉ ସାମଗ୍ରିକ ଭାବେ ଗୋଟେ ନାରୀର ସ୍ଥିତି ପରିଚୟ ତାର ଜୀବନ ପ୍ରବାହ ସମସ୍ତ ଗୋଟେ ସମାଜର ପରିଚୟ। ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆମର ଆଜି ପରକାଷ୍ଠ ଦେଖାଇଲେ ମଧ୍ୟ ସବୁଠୁ ନିଜର ଜୟଯାତ୍ରାକୁ ଅବ୍ୟାହତ ରଖିଲେ ମଧ୍ୟ ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ସବୁଠୁ ନାରୀ ଆଜି ଅସୁରକ୍ଷିତ। ଗ୍ରାମାଞ୍ଚଳରେ ଯେହେତୁ ଗୋଟେ ଛୋଟ ସମୁଦାୟ ମଧ୍ୟରେ ସେ ବସବାସ କରେ ସେ କେତେକାଂଶରେ ନିଜକୁ ସୁରକ୍ଷିତ ଆଣିପାରେ କିନ୍ତୁ ଯେହେତୁ ସହରାଞ୍ଚଳରେ ନାରୀ ନିଜକୁ ବେଳେବେଳେ ଏକୁଟିଆ ପାଏ ଯେହେତୁ ସମାଜ ଆମର ଖୁବ କ୍ଷୀପ୍ର ଗତିରେ ସହରାଞ୍ଚଳ ସମୟ ବହୁତ କ୍ଷୀପ୍ର ତ ସେଇ ହିସାବରେ ସେ ନିଜକୁ ସେଠି ସମାଜର ଚାଲିଚଳନି ରୀତିନୀତି ସହିତ ଖାପ ଖୁଆଇଲା ବେଳେ ସେଠି ଟିକେ ହିଂସା ଆଉ ଆମର ଯୌନ ନିର୍ଯାତନା ଏଭଳି ସେ ସାମାଜିକ ରୋଗର ଶିକାର ହୁଏ।
0: ଏବେ ଯୋଉ ଆଧୁନିକ ସହରୀୟ ଜୀବନରେ ମହିଳାମାନେ କେଉଁ ପ୍ରକାର ସମସ୍ୟା ଆଉ ଅସୁରକ୍ଷାର ସମ୍ମୁଖୀନ ହୋଇଛନ୍ତି?
1: ଦେଖନ୍ତୁ ପ୍ରଥମେ ମୁଁ କହିବି ସହରୀ ଜୀବନ ବହୁତ ଚାକଚକ୍ୟ ଭରା ଜୀବନ ତେଣୁ ସେଇ ଚାକଚକ୍ୟ ଭରା ଜୀବନ ମଧ୍ୟରେ ନାରୀ ଅନେକ ପରିମାଣରେ ନିଜକୁ ସହଜ କରିବାକୁ ଚେଷ୍ଟା କରେ। ସେଇ ସହଜ ମଧ୍ୟରେ ସେ ସେତେବେଳେ ନିଜେ ଅସହଜ ହୋଇଯାଏ ସେସବୁ ଜାଣିଲା ବେଳକୁ ସେ ହିଂସା ଆଉ ନିରଗତ ବୈଷମ୍ୟତା ଏସବୁର ଶିକାର ସେ ହୋଇପାରିଥାଏ। ଯେମିତି ଆପଣଙ୍କୁ କହିଲି ସାମାଜିକ ହିଂସା ହଉ ବଳାତ୍କାର ହଉ ଯୌତୁକ ହତ୍ୟା ହଉ ଘର ହିଂସା ହଉ କିମ୍ବା କନ୍ୟା ଭ୍ରୂଣ ହତ୍ୟା ହଉ ଏସବୁର ଯେମିତି ଗୋଟେ ସହରାଞ୍ଚଳରେ ଲଗାତାର ଭାବେ ଦୂରଗତିରେ ଏସବୁ ବଢିଯାଏ।
0: ମହିଳାମାନଙ୍କ ସୁରକ୍ଷା ପାଇଁ ସଚେତନତା ଏତେ ଆବଶ୍ୟକ
1: ଯେହେତୁ ଆପଣ ଜଣେ ମହିଳା ଦୁଇ ଜଣ ମହିଳା ସଚେତନତା ତ ନିହାତି ଆବଶ୍ୟକ ଦୁହେଁ ଅନୁଭବ କରିପାରୁଛେ ବର୍ତ୍ତମାନ ସଚେତନତା କେତେ ଆବଶ୍ୟକ। ସେଥିପାଇଁ ସହରର ବିଭିନ୍ନ ବସ୍ତି ସାଧାରଣ ସ୍ଥାନ ମାନଙ୍କରେ କ୍ୟାମ୍ପ କରାଯାଉଛି ମହିଳାମାନଙ୍କୁ ସେମାନଙ୍କର ଅଧିକାର ଓ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଯାଉଛି। ଆପଣ ଜାଣିଥିବେ ଆମର ବିଏମ୍ସି ଯେମିତି ବନ୍ଦପୁର ହଉ ଭୁବନେଶ୍ୱର ହଉ ରାଉରକେଲା ହଉ ଏହି ବସ୍ତି ମିତ୍ର ବୋଲି ଗୋଟେ ସାମୁଦାୟିକ କାର୍ଯ୍ୟକ୍ରମ ଗୋଟେ ମହିଳାମାନଙ୍କୁ ନେଇକି ସ୍ଥାନୀୟ ପ୍ରଶାସନ ଦ୍ୱାରା ସିଧାସଳଖ ସେମାନଙ୍କୁ ଯୋଡାଯାଉଛି। ସେମାନେ ନିଜର କୌଣସି ସେମାନେ ବାହିଙ୍କର ଶିକାର ହେଲେ ସେମାନେ ପ୍ରଶାସନ ସହିତ ଯୋଗ କରି ଯୋଗାଯୋଗ କରି ସେମାନେ ସାହାଯ୍ୟ ପାଇପାରିବେ।
0: ଆଜ୍ଞା। ଆଚ୍ଛା, ଏବେ କୁହନ୍ତୁ ରାତିରେ ଯାତାୟାତ ସମୟରେ ମହିଳାମାନେ କେଉଁ ସତର୍କତା ଅବଲମ୍ବନ କରିବା ଦରକାର?
1: ଆପଣଙ୍କର ଏ ପ୍ରଶ୍ନ ପଚାରିଲା ପରେ ମୋର ମନେ ପଡୁଛି ଯେ ଜଣେ କହିଥିଲେ ଯେ ଯେଉଁ ସମୟରେ ଆମ ସମାଜରେ ନାରୀମାନେ ରାତିରେ ବିନା ସୁରକ୍ଷାରେ ଯେତେବେଳେ ନିର୍ଭୟ ଭାବରେ ଚଲବୁଲା କରିପାରିବେ ସେ ସମୟରେ ଆମେ ଜାଣିବା ଯେ ଆମର ସମାଜକୁ ପୁଣି ରାମରାଜ ଫେରି
0: ଆସୁଛି।
1: କିନ୍ତୁ ସେସବୁ ତ ବର୍ତ୍ତମାନ ସମୟରେ ସବୁ ନୁହେଁ। ତେବେ ସହର ମୁଖ୍ୟ ରାସ୍ତା ଆପଣଙ୍କର ବଜାର ଆଉ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ପେଟ୍ରୋଲିଂ ହେଉଛି ଆଉ ଷ୍ଟ୍ରିଟ୍ ଲାଇଟ୍ ର ସୁବିଧା ବର୍ତ୍ତମାନ କରାଯାଇଛି। ଆପଣ କୋଉଠି ସନ୍ଧ୍ୟାରେ ଦେଖିବେନି ଆଉ ଆପଣଙ୍କର କ୍ୟାମେରା ବି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବଜାର ମାନଙ୍କରେ ମୁଖ୍ୟ ରାସ୍ତା ମାନଙ୍କରେ କ୍ୟାମେରା ସଂଯୋଗୀକରଣ କରାଯାଇଛି। ଆଉ ତ୍ୱରିତ ଜୀବନଶୈଳୀ ମଧ୍ୟରେ କିଛି ସତର୍କତା ଆମେ ନିଜେ ମଧ୍ୟ ମିଶାଇ ନେବା ଆବଶ୍ୟକ। ଏପରି ସେମିତି କିଛି ବିଶେଷ ଆବଶ୍ୟକତା ନଥିଲା ରାତିରେ ବାହାରିବା ନାହିଁ। ସହରୀ ଜୀବନଶୈଳୀ ସେମାନଙ୍କର ଅଲଗା ପ୍ରକାର ସେମାନଙ୍କର ଟାଇମ୍ ଟେବୁଲ୍ ସେଡ୍ୟୁଲ୍ ହେଇକି ରହିଥାଏ ତ ସେସବୁ ଯେତେ ଶୀଘ୍ର ସମ୍ଭବ ଜୀବନକୁ ଉପଭୋଗ କରନ୍ତି କିନ୍ତୁ ତଥାପି ସେ ମଧ୍ୟରେ ନିଜକୁ କେମିତି ଆପଣ ସମ୍ଭାଳିକି ରଖିବେ ନିଜ ଜୀବନ ଆପଣଙ୍କ ନିଜ ହାତରେ ତ ନିଜକୁ ଟିକେ ସତର୍କତା ନିଜ ପ୍ରତି ଅବଲମ୍ବନ କରିବା ନିହାତି ଆବଶ୍ୟକ।
0: ହଁ ହଁ ନିଶ୍ଚୟ ଭଲ କଥା ଆପଣ କହିଲେ ଆମ ଛୋଟମାନଙ୍କୁ ଆମେ ବି କହିନେବା କି କିଛି ସତର୍କତା ଆମକୁ ସରକାର ଦେଉନା କାହିଁକି ଆମେ ବି କିଛି ସତର୍କତା ଅବଲମ୍ବନ କରିବା ଦରକାର
1: ନିଜ ପାଇଁ ନିଜ ନିଜ ଜୀବନ ନିଜ ହାତରେ ନିହାତି କିଛିଟା ସତର୍କତା ତ ଆମେ ସମାଜ କେତେ ମାନେ ଆଧୁନିକ ସ୍ତରକୁ ଗଲେ ବି ମହିଳା ପୁରୁଷ ମଧ୍ୟରେ କିଛିଟା ତ
0: ରହିବା ଦରକାର। ହଁ
1: ହଁ ହଁ ସୋସିଆଲ ଡିଷ୍ଟାନ୍ସିଂ ତ ରହିବା ଦରକାର ସେତିକି ଆମକୁ ଆବଶ୍ୟକତା ନ ପଡିଲେ କାହା ସହିତ ଅଧିକ ସହଜ ହେବା କାହା ପ୍ରତି ଅଧିକ ଆକର୍ଷିତ ହେବା ଏସବୁ ନିଜକୁ ଟିକେ ଦୂରେଇ ରଖିବା ଆବଶ୍ୟକ। ଯତ୍ନବାନ ହେବା ଦରକାର ମୁଁ କହିବିନି ଯେ ଆପଣ ଆଉ ସାଙ୍ଗସାଥୀ ହୁଅନ୍ତୁ ଟିକେ ଯତ୍ନବାନ ହେବା ସମ୍ପର୍କକୁ ନେଇକି ଆପଣ ଟିକେ ସନ୍ତରଣ କରିବା ଆବଶ୍ୟକ।
0: ଆଜ୍ଞା ଆଜ୍ଞା ମ୍ୟାଡମ୍, ଏବେ ଯୋଉ ସୋସିଆଲ ମିଡିଆ ଆଉ ସାଇବର ଅପରାଧ ହଉଛି ସେଇ ଅପରାଧରୁ ମହିଳାମାନେ କିପରି ସୁରକ୍ଷିତରେ ରହିପାରିବେ?

0: ପ୍ରଥମେ ତ ଆପଣଙ୍କ ଡିଜିଟାଲ ସତର୍କତା ଆମ ପାଇଁ ନିହାତି ଆବଶ୍ୟକ। ଆମେ ଡିଜିଟାଲ ପ୍ଲାଟଫର୍ମରେ ଆମର ନିଜ ପ୍ରୋଫାଇଲକୁ ଆମେ ଲକ୍ କରିପାରିବା। ଯେଉଁମାନେ ଅନ୍ନୋନ୍ ଅଛନ୍ତି, ଫ୍ରେଣ୍ଡ ରିକ୍ୱେଷ୍ଟ ଆସୁଛି, ତ ସେଇ ପ୍ରୋଫାଇଲ ଆମେ ଦେଖି ଚାହିଁକି ଏକ୍ସେପ୍ଟ କରିବା। ଆପଣଙ୍କର ଲୋକେସନ ଯୋଉଟାକି ଆପଣଙ୍କ ଜିପିଆଇଏସ୍ ଟ୍ରାକ୍ କରି ସେଇ ଲୋକେସନକୁ ଆପଣ ଅଫ୍ ରଖନ୍ତୁ। ଆଉ ଗୋଟେ ମଜବୁତ ଆପଣଙ୍କର ଷ୍ଟ୍ରଙ୍ଗ ପାସୱାର୍ଡ ଦିଅନ୍ତୁ ମୋବାଇଲରେ। ଆଉ ଆପଣଙ୍କର ଗୋଟେ ସେଲ୍ ମିଳିବା ପାଇଁ ତାର ସେଲ୍ ଭେରିଫିକେସନ ଅଛି, ଆପଣ ସେଇଟାକୁ ଅଥେଣ୍ଟିକ ପାଇଁ ଲଗ୍ ଇନ୍ କରିକି ରଖନ୍ତୁ।
1: ସୋସିଆଲ
0: ଆଉ
1: ମିଡିଆ ପରେ
0: ଆଜିକାଲି ତ କମ୍ପାନୀ ହଉ କିମ୍ବା ଆପଣଙ୍କର ଗଭର୍ଣ୍ଣମେଣ୍ଟ ପ୍ଲାଟଫର୍ମ ହଉ, ଆଜିକାଲି ତ ସମସ୍ତେ ଲ୍ୟାପଟପ୍ କମ୍ପ୍ୟୁଟର ନିହାତି ସାଧାରଣ କଥା ହେଇଗଲାଣି। ତ ଯେତେବେଳେ ଆପଣ କିଛି କାମ ନାହିଁ, ତ ଆପଣ ଯେତେବେଳେ ସେ ୱେବକମ୍ଟାକୁ ଟିକେ ଢାଙ୍କି ରଖନ୍ତୁ, ଯେଉଁ ସବୁ ଲ୍ୟାପଟପ୍ ବା କମ୍ପ୍ୟୁଟର ଆମେ ବ୍ୟବହାର କରୁନାହାନ୍ତି, ତ ସେ ସମୟରେ ସେଇ କ୍ୟାମେରାକୁ କଭର କରିକି ରଖନ୍ତୁ। କାହିଁକି କୋଉ ସମୟରେ ଆପଣଙ୍କର ହ୍ୟାକ୍ ହେଇଯିବ ଆପଣ ଜାଣିପାରିବେ।
1: ଆଜ୍ଞା,
0: ତ ଆପଣଙ୍କୁ ଧରନ୍ତୁ କି ଅସଦାଚରଣ କଲେ, ତ ଆପଣ ତାଙ୍କୁ ତୁରନ୍ତ ବ୍ଲକ୍ କରିଦିଅନ୍ତୁ, ଅଯଥା ଯୁକ୍ତି ତର୍କ ନ କରିକି ବ୍ଲକ୍ କରିଦିଅନ୍ତୁ। ଆଉ ଫେକ୍ ଆଇଡି ଯୋଉ ଗୁଡାକ ଆପଣଙ୍କୁ ଆସୁଛି ସେଗୁଡାକ ଆପଣ ରିପୋର୍ଟ କରିପାରିବେ। ଆଉ ଭିଡିଓ କଲ୍ କଲା ସମୟରେ ଆଜିକାଲି ତ ବହୁତ ଆପଣ ଦେଖୁଛନ୍ତି ଇଜିଲି ଭିଡିଓ କଲ୍ ଏଭେଲେବଲ୍ ହେଇଯାଉଛି, ତ ଛୋଟ ଛୋଟ ମାନେ କିଶୋରୀ ବାଳିକା ଅଛନ୍ତି, କିଶୋରୀ ବାଳକ ବାଳିକା କିମ୍ବା କୁହନ୍ତୁ କି ଯୁବତୀ କୁହନ୍ତୁ କି ବର୍ଷରେ ଯୋଉ ସମୟରେ ଧର ଆପଣ କାହା ସହିତ ପ୍ରାଇଭେସିରେ କଥା ହେବାକୁ ଚାହିଁଲେ, ତ ସେମାନେ ଟିକେ ସତର୍କତା ରୁହନ୍ତୁ ଭିଡିଓ କଲ୍ କଲା ସମୟରେ। ଆଉ ଫାଇବରରେ ଧରନ୍ତୁ ଆପଣଙ୍କୁ କୌଣସି ଗୋଟେ ନିର୍ଯାତନା କି କହୁଛି, ଚାଟ୍ କିମ୍ବା ପୋଷ୍ଟ ଆପଣ ସ୍କ୍ରିନ୍ ସଟ୍ ନେଇକି ରଖିପାରିବେ, ଯୋଉଟାକି ଆପଣଙ୍କୁ ପରବର୍ତ୍ତୀ ସମୟରେ ସାଇବର କ୍ରାଇମ୍ ରିପୋର୍ଟ କରିବା ପାଇଁ ସୁବିଧା ହବ। ଆମର ଗଭର୍ଣ୍ଣମେଣ୍ଟର ଗୋଟେ ୱେବସାଇଟ୍ ମଧ୍ୟ ଅଛି cybercrime.gov.in। ସେଥିରେ ଆପଣ ମହିଳାମାନଙ୍କ ପାଇଁ ଗୋଟିଏ ସୁବିଧା ଅଛି ଯେ ମହିଳାମାନଙ୍କର ଶିଶୁମାନଙ୍କର ନାଁ ସେଠି ଜଣାଯାଏନି, ଗୋପନ ରଖାଯାଏ, ତ ଅଭିଯୋଗ କରିବାର ସୁବିଧା ଅଛି। ତ ଏସବୁ ସୁବିଧା ଯେ ପଛେ ଆମେ ସେଇ ସୁବିଧା ସଦୁପଯୋଗ କରିପାରିବା।
1: ଆଜ୍ଞା, ପରିବାର ଆଉ ସମାଜର ଭୂମିକା ମହିଳାଙ୍କ ସୁରକ୍ଷାରେ କେତେ ଗୁରୁତ୍ୱପୂର୍ଣ୍ଣ ରହିଛି?
0: ପରିବାରରେ ତ ସମାଜ ଆଉ ପରିବାର ଉଭୟଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ମହିଳାମାନଙ୍କର ସୁରକ୍ଷା ପାଇଁ। ଯେମିତି ପରିବାରରେ ସମସ୍ତଙ୍କର କର୍ତ୍ତବ୍ୟ ରହିଛି, ଧରନ୍ତୁ ଝିଅଟି ବାହାରକୁ ପାଠ ପଢିବା ପାଇଁ ଯାଉଛି କିମ୍ବା କୌଣସି କୋଚିଂ କୋଚିଂ ପାଇଁ ବାହାରେ ଯାଇକି ରହୁଛି, ସେ ସମୟରେ ଆପଣ ପ୍ରତିଦିନ ତା ସହିତ କଣ୍ଟାକ୍ଟରେ ରହିବେ, ତାକୁ ମେଣ୍ଟାଲି ଆପଣ ସପୋର୍ଟ କରିବେ, ସେଥିରେ କୌଣସି ଜିନିଷ ଆପଣଙ୍କ ସହିତ ମିଶେଇକି ରଖିପାରିବ, ସେୟାର କରିପାରିବ ସବୁ ଜିନିଷ ଆପଣ ସେଠି ତାକୁ ପ୍ୟାରେଣ୍ଟସ ହୁଅନ୍ତୁ କି ଘରର ଗାର୍ଡିଆନ ହୁଅନ୍ତୁ, ତ ସେତିକି ଆପଣ ତା ସହିତ ଓପେନ୍ ଅଫ୍ ରିଲେସନସିପ୍ ରଖନ୍ତୁ। ଯେମିତି ଝିଅଟିଏ କି ଭଉଣୀଟିଏ ସିଏ ଆପଣଙ୍କୁ ଜଣେଇ ପାରିବ, ବନ୍ଧୁ ହଉ ସିଏ ଆପଣଙ୍କୁ ଜଣେଇ ପାରିବ। ଆଉ ସମାଜ ବି ଏତିକି ଭୂମିକା ରହିଛି ଯେ ସମାଜ ବି ଗୋଟେ ଯେମିତି ଗୋଟେ ପରିବର୍ତ୍ତନର ଧାରା ବର୍ତ୍ତମାନ ଚାଲିଛି, ସମାଜ ଟିକେ ଆପଣ କଣ କହିପାରିବେ ବିବେକବାନ ହେବା ଦରକାର, ଯେ ଝିଅକୁ ବାହାରକୁ ଗଲା ମାନେ ତାକୁ ପବ୍ଲିକ ପ୍ରତି ଅଭାବି, ଯେମିତି ଆମେ ଘରେ ମା ଭଉଣୀ ଯେମିତି ସୁରକ୍ଷା ଦେଉଛେ, ସମାଜ ବି ସେମିତି ଝିଅଟିଏ ପ୍ରତି ବା ମହିଳାଟିଏ ପ୍ରତି ଗୋଟେ ସତର୍କ ନଜର ରଖୁ, ତ କିଛି ପରିମାଣରେ ହିଂସା ଯୋଉ ଯୌନ ଉତ୍ପୀଡନ ଏଗୁଡା କିଛି ପରିମାଣରେ କମି ପାରିବ।
1: ପିଲାମାନଙ୍କୁ ବାହାରକୁ ଛାଡିଲା ପରେ ବି ଆମେ ଟିକେ ସେମାନଙ୍କ ପ୍ରତି ଯତ୍ନବାନ ହବା ବି ଦରକାର,
0: ମାନସିକ ସ୍ତରରେ ସେମାନଙ୍କୁ ପଢିବା ଦରକାର ନାହିଁ, ସେମାନେ ତାର ମାନସିକ ସ୍ତରରେ ପିଲା ବହୁତ ଚଞ୍ଚଳ ହେଇଥାନ୍ତି, ବିଶେଷ କରିକି ଆପଣଙ୍କର 13-15 ବର୍ଷରୁ ଆମର 25 ବର୍ଷ ପର୍ଯ୍ୟନ୍ତ ମସ୍ତିଷ୍କ ଟିକେ ସାଧାରଣତଃ ଚଳଚଳ ହେଇଯାଏ, ସିଏ ସମ୍ପର୍କର ସଂକଳନ ଠିକ ସେ ବୁଝିପାରେନି।
1: ଆମେ ସେମାନଙ୍କୁ ସବୁ ଜିନିଷରେ ସହାୟତା କରିବା ଦରକାର ଆଉ ସହଯୋଗ କରିବା ଦରକାର,
0: ଯେହେତୁ ଆମେ ସବୁ କାମରେ ସେମାନଙ୍କୁ ବିରୋଧ କରୁ, ତ ସେତେବେଳେ ଗୋଟେ ଭାବନ୍ତି ଯେ ପରିବାର ଆମକୁ ସବୁ ଜିନିଷରେ ବିରୋଧ କରୁଛି, ତ ଆମେ କୌଣସି ଜିନିଷ କହିବା ଉଚିତ ନୁହଁ, କିନ୍ତୁ ଏମିତି ଗୋଟେ ପରିବେଶ ତିଆରି କରନ୍ତୁ ଯେମିତି ପିଲା ଆପଣଙ୍କ ସହିତ ସହଜ ହେଇପାରିବ ଆଉ ତାର ମନ କଥା ସେ ଆପଣ।

0: ଆପଣଙ୍କର ଜାତୀୟ ମହିଳା କମିଶନ ମଧ୍ୟ ଅଛି ଏଥିପାଇଁ ମହିଳାମାନଙ୍କୁ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ଆପଣ ପ୍ରାୟ ତାର ବି ଫୋନ ନମ୍ବର ଆପଣଙ୍କର ଆଭେଲେବଲ ହୋଇଯିବ, ମିଳିଯାଇପାରିବ ସୁବିଧାରେ। ତ କାର୍ଯ୍ୟକ୍ଷେତ୍ରରେ ତ ମହିଳାମାନଙ୍କ ପାଇଁ ବର୍ତ୍ତମାନ ବହୁତ ପ୍ରକାର ସୁରକ୍ଷା ପାଇଁ ବହୁତ ପ୍ରକାର ବ୍ୟବସ୍ଥା ସରକାର କରିଛନ୍ତି।
1: ଆଜ୍ଞା, ଏବେ କୁହନ୍ତୁ ମ୍ୟାଡମ, ମହିଳାମାନଙ୍କ ପାଇଁ ଆତ୍ମରକ୍ଷା ଶିକ୍ଷାଟା କେତେ ଜରୁରୀ ହୋଇଥାଏ?
0: ମହିଳାମାନଙ୍କ ସାଧାରଣତଃ ଆମେ ଦୁର୍ବଳ ବୋଲି, ସମାଜ ଆମର ଭାବିବ ଦୁର୍ବଳ ବୋଲି, ସେଥିପାଇଁ ବୋଧେ ଅନାଦି କାଳରୁ ବନିତା ଲତା, କବିତା ବନିତା ଲତା ବୋଲି ନାରୀମାନଙ୍କୁ ତୁଳନା କରାଯାଇଛି। କିନ୍ତୁ ବର୍ତ୍ତମାନ ଯେହେତୁ ସମୟ ପରିବର୍ତ୍ତନ ହୋଇଛି, ତ ବର୍ତ୍ତମାନ ବିଦ୍ୟାଳୟ ସ୍ତରରୁ ହିଁ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କୌଶଳ ସବୁ ଶିଖାଯାଉଛି। ଯେମିତି ଆମ ବିଦ୍ୟାଳୟ ସ୍ତରରେ ଗୋଟେ ହେଉଛି ରାଣୀ ଲକ୍ଷ୍ମୀବାଇ ସେଲ୍ଫ ଡିଫେନ୍ସ ପ୍ରୋଗ୍ରାମ, ବର୍ଷକୁ 3 ଥର ଏଟା ହୁଏ। ଆପଣଙ୍କର ମହାବିଦ୍ୟାଳୟ ସ୍ତରରେ ମଧ୍ୟ କରାଟେ, ଜୁଡୋ ଆଉ ସେଲ୍ଫ ଡିଫେନ୍ସ ର ବିଭିନ୍ନ ପ୍ରକାର ଫର୍ମାଟ ତାର ଶିଖାଯାଏ ଝିଅମାନଙ୍କୁ, କେବଳ ଝିଅମାନଙ୍କ ପାଇଁ। ଆଉ ଆପଣ ବର୍ତ୍ତମାନ ତ ସହରାଞ୍ଚଳରେ ଯେହେତୁ ବହୁତ ବଡ ବଡ କରାଟେ ଇନଷ୍ଟିଚ୍ୟୁଟ୍ ସବୁ ଖୋଲିଲାଣି, ପିଲାମାନେ ବର୍ତ୍ତମାନ ଝିଅମାନେ ବହୁତ ମାନେ ସେଲ୍ଫ ଡିଫେନ୍ସ ବହୁତ ସେମାନଙ୍କ ପାଇଁ ସୁବିଧା ଅଛି, ତ ସେମାନେ ସୁବିଧା ନେବା ଉଚିତ। ମୋ ମତରେ ବାପା ମା ମଧ୍ୟ ଏଥିପ୍ରତି ସତର୍କ ହେଇ ସେମାନଙ୍କୁ ସେ ଦିଗରେ ଯିବା ପାଇଁ ଛାଡିବା ଉଚିତ।
1: ଆଗେ ଏସବୁ ସୁବିଧା ନଥିଲା ମ୍ୟାଡମ, ତ ଏବେ ଯୋଉ ଏତେ ସବୁ ସୁବିଧା ହେଲାଣି, ଏଥିରେ ପିଲାମାନଙ୍କୁ ଭାଗ ନେବା ପାଇଁ ବାପା ମା ନିଶ୍ଚୟ ଦେବା ଦରକାର।
0: ସେମାନଙ୍କର ମନୋଭାବରେ ଗୋଟେ ପରିବର୍ତ୍ତନ ଆଣିବା ଦରକାର। ପ୍ୟାରେଣ୍ଟସ ସଚେତନ ହୁଅନ୍ତୁ ଯେ ସମାଜରେ ଯେଉଁ ସବୁ ପ୍ରକାର ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି, ହିଂସା ବଢି ଚାଲିଛି, ଝିଅମାନଙ୍କୁ ଯେହେତୁ ବର୍ତ୍ତମାନ ତ ସମୟ ନାହିଁ ଯେ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହେଇକି ଗୋଟେ ଝିଅ ରହିବ, ତ ବର୍ତ୍ତମାନ ତ ବାହାରକୁ ଯିବା ନିହାତି ଦରକାର। ତ ସେଇ ସଂସ୍ଥାକୁ ସେଥିପାଇଁ ଆମକୁ ପ୍ରସ୍ତୁତ କରିବାକୁ ପଡିବ ମାନସିକ ସ୍ତରରେ ଏବଂ ଉଭୟ ଶାରୀରିକ
1: ସ୍ତରରେ। ଅପରାଧ ଯଦି ଘଟୁଛି ମହିଳାମାନଙ୍କର, ତ କିପରି ଆଇନଙ୍କ ସହାୟତା ପାଇପାରିବେ ସେମାନେ?
0: ଯେମିତି ମୁଁ ୟା ପୂର୍ବରୁ ଆପଣଙ୍କୁ କହିଲି, ଆପଣଙ୍କର ମହିଳା ହେଲ୍ପଲାଇନ୍ ଗୋଟେ ଅଛି 1099, ଏଇଟା ଆପଣଙ୍କୁ ଯଥେଷ୍ଟ ମାନେ ସଂସ୍ଥା ଆପଣଙ୍କୁ ନିକଟସ୍ଥ ପିସ୍ ବା ପୋଲିସ ଷ୍ଟେସନ ଆପଣଙ୍କୁ ସହଯୋଗ ମିଳିଯାଇପାରିବ। ଆପଣଙ୍କର ପୋଲିସ ହେଲ୍ପଲାଇନ୍ ମଧ୍ୟ ଅଛି 112, ଏଇଟାକୁ ମଧ୍ୟ ଡାଏଲ କରିକି ଆପଣ ସାଙ୍ଗରେ ହେଲ୍ପ ପାଇପାରିବେ। ଆଉ ବର୍ତ୍ତମାନ ତ ଆପଣଙ୍କର ଆଉଟପୋଷ୍ଟ ବହୁତ ଗୁଡାଏ ହେଇଗଲାଣି, ତ ଆପଣଙ୍କୁ ସୁବିଧା ମିଳିଯାଇପାରିବ। ଆଜିକାଲି ତ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଅଛି, ତ ମୋବାଇଲ ଫୋନ ର ସଦୁପଯୋଗ କରିବା ଏଇ ଦିଗରେ ତ ମୋବାଇଲ ଫୋନ ଆମକୁ ବହୁତ ହେଲ୍ପ କରିପାରିବ।
1: ଆଜ୍ଞା ଆଜ୍ଞା, ପୋଲିସ ଆଉ ପ୍ରଶାସନ ମହିଳା ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନେଉଛନ୍ତି?
0: ପୋଲିସ ବର୍ତ୍ତମାନ ସ୍କୁଲ ମାନଙ୍କରେ କାଉନ୍ସେଲିଂ କରୁଛନ୍ତି, ସେମାନେ ସବୁ ସ୍କୁଲ ମାନଙ୍କ ସହ, ଗଭର୍ଣ୍ଣମେଣ୍ଟ ସ୍କୁଲ ମାନଙ୍କ ସହ ଟାଇପ୍ କରି, କଲେଜ ମାନଙ୍କ ସହ ଟାଇପ୍ କରି ସଚେତନତା ମୂଳକ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି। ଆଉ ପିଲାମାନଙ୍କୁ ସେତିକି ମାନସିକ ସ୍ତରରେ ସୁଦୃଢ଼ କରାଉଛନ୍ତି ଝିଅ ପିଲାମାନଙ୍କୁ, ଯେକୌଣସି ପ୍ରକାର ପରିସ୍ଥିତି ଆସିଲେ ସେମାନେ ସେ ପରିସ୍ଥିତି ସହିତ କିପରି ମୁକାବିଲା କରିପାରିବେ। ଯେମିତି ଟିନ୍ ଏଜ୍ ଝିଅମାନେ ଯୌନ ଉତ୍ପୀଡ଼ନର ଶିକାର ହୁଅନ୍ତି, ବହୁତ ଶୀଘ୍ର ସେମାନେ ହେଇଯାନ୍ତି, ଯେହେତୁ କୋମଳ ନକ୍ଷତ୍ର ମାନେ ସେମାନେ ବହୁତ ଶୀଘ୍ର ସେଇ ସ୍କାଣ୍ଡେଲରେ ପଡିଯାନ୍ତି। ତ ସେମାନଙ୍କୁ ପୋଲିସ ବିଭିନ୍ନ ସମୟରେ ସ୍କୁଲ ମାନଙ୍କରେ କଲେଜ ମାନଙ୍କରେ ଗୋଟେ ପ୍ରୋଗ୍ରାମ କରି ସେମାନଙ୍କୁ ସେଥିରେ ସେମାନଙ୍କୁ ବୁଝାନ୍ତି। ପୋଲିସ ର ବହୁତ ସହଯୋଗ ରୁହେ ଏଇଥିରେ, କେମିତି ଏ ପ୍ରକାର ନିର୍ଯାତନାକୁ ରୋକାଯାଇପାରିବ ବା ଏ ପ୍ରକାର ହିଂସାକୁ ରୋକାଯାଇପାରିବ, ଉତ୍ପୀଡ଼ନକୁ ରୋକାଯାଇପାରିବ, ପୋଲିସ ବହୁତ
1: ସାହାଯ୍ୟ କରୁଛି। ହଁ, ଏବେ ଯେ ଆପଣ କହିଲେ ସହରାଞ୍ଚଳରେ ସିସିଟିଭି ଆଉ ହେଲ୍ପଲାଇନ୍ କହିଲେ, ଏସବୁର ବ୍ୟବସ୍ଥା ହେଲା ପରେ ଆମକୁ କେତେ ସାହାଯ୍ୟ ମିଳୁଛି?
0: ସାହାଯ୍ୟ କହିଲେ ପ୍ରଥମେ ତ ଆମେ ନିଜକୁ ନିଜେ ସୁରକ୍ଷିତ ରଖିବାକୁ ପଡିବ।
1: ଆଜ୍ଞା,
0: ଆଇନ ତ ସବୁବେଳେ ରହିଛି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ, ସମାଜ ବି ସବୁବେଳେ ରହିଛି।

0: ଯୋଉ କହିଲେ, ପ୍ରଥମେ ତ ଆମେ ନିଜକୁ ନିଜେ ସୁରକ୍ଷିତ ରଖିବାକୁ ପଡିବ।
1: ଆଜ୍ଞା
0: ଆଇନ ତ ସବୁବେଳେ ରହିଛି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ, ସମାଜ ବି ସବୁବେଳେ ରହିଛି, ଆଇନ ତ ସବୁବେଳେ ରହିଛି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ, ସମାଜ ବି ସବୁବେଳେ ରହିଛି।

0: ହଉ କି ଆପଣଙ୍କର ସାମାଜିକ ସଂସ୍କାର ହଉ ଯୋଉଟାକୁ ଆପଣ କହନ୍ତି, ଗୋଟିଏ ସଂସ୍କାର ଆଉ ସଂସ୍କୃତି ଭିତରେ ରହି ଗୋଟେ ନାରୀ ବହୁତ ଆଗକୁ ଯାଇପାରିବ, ଏହାର ବହୁତ ଉଦାହରଣ ମଧ୍ୟ ରହିଛି। ତେଣୁ ନାରୀ ପ୍ରଥମେ ନିଜର ଚାରିପାଖ ଦୁନିଆକୁ ନିଜେ ସଜାଡିବାକୁ ଚେଷ୍ଟା କରିବା ଉଚିତ, ଆଉ ନିଜକୁ ଆଦର୍ଶ ରୂପେ ଗଢି କରିବା ଉଚିତ। ଏସବୁ କରିପାରିଲେ ମୁଁ ଭାବୁଛି ଯୁବପିଢ଼ି ନିଜେ ନିଜେ ନାରୀକୁ ଗୋଟେ ସମ୍ମାନ
1: ଗଢି ତୋଳିବ ବୋଲି।
0: ସମାଜରେ ମଧ୍ୟ କିଛି କର୍ତ୍ତବ୍ୟ ରହିଛି, ଅଯଥା ନାରୀର ଯେମିତି ଚରିତ୍ରକୁ ସଂହାର କରିବା କିମ୍ବା ଅଯଥା ମିଛ ଅପବାଦ କରିବା, ଏସବୁରେ ମଧ୍ୟ ସାମାଜିକ ବ୍ୟକ୍ତିମାନେ ଦୂରେଇ ରହିବା ଦରକାର।
1: ମ୍ୟାଡାମ୍, ଏବେ କୁହନ୍ତୁ ସମାଜରେ ମହିଳାଙ୍କ ପ୍ରତି ମନୋଭାବର ପରିବର୍ତ୍ତନ କିପରି ଅଣାଯାଇପାରିବ?
0: ବର୍ତ୍ତମାନ ବହୁତ ପରିମାଣରେ ମନୋଭାବ ପରିବର୍ତ୍ତନ ଆସିଛନ୍ତି। ଆପଣ ଦେଖିବେ ବର୍ତ୍ତମାନ ଅଫିସରେ ସ୍ତ୍ରୀ ଏବଂ ପୁରୁଷ କଲିଗ ଭାବରେ ବହୁତ ଭଲ ଏଟମସ୍ଫିୟର ବର୍ତ୍ତମାନ କାମ କରୁଛନ୍ତି, ମାନେ କିଛିଟା ବ୍ୟତିକ୍ରମ ରହିବ ସବୁ କ୍ଷେତ୍ରରେ। କିନ୍ତୁ ବର୍ତ୍ତମାନ ଦେଖିବେ ଝିଅମାନଙ୍କର ପାଠପଢାରେ ଯଦି ଉନ୍ନତି ଆସିଛି, ପିଲାମାନଙ୍କର ସ୍କୁଲ ଯାଉ ଝିଅ ପିଲାମାନଙ୍କର ବହୁତ ପରିବର୍ତ୍ତନ ଆସିଛି। ତେଣୁ ସମାଜରେ ନିହାତି ତ ମହିଳାମାନଙ୍କ ପ୍ରତି ଗୋଟେ ମନୋଭାବରେ ପରିବର୍ତ୍ତନ ରହିଛି, ତାହା ଅନୁଭବ କରେ।
1: ଶେଷରେ କୁହନ୍ତୁ ସହରାଞ୍ଚଳର ମହିଳାଙ୍କ ସୁରକ୍ଷା ଆଉ ସଚେତନ ପାଇଁ ଆପଣଙ୍କ ସନ୍ଦେଶ କଣ?
2: ଆପଣ ଜାଣିଛନ୍ତି ଯେ ସହରାଞ୍ଚଳରେ ମହିଳାଙ୍କ ସୁରକ୍ଷା ଆଉ ସଚେତନତା ପାଇଁ ମହିଳାମାନେ ପ୍ରଥମେ ନିଜେ ମାନସିକ ସ୍ତରରେ ନିଜକୁ ଦୃଢ କରନ୍ତୁ। ସମାଜରେ ଆମକୁ ସମାଜରେ ମାନେ ଗୋଡ଼ ପଦାକୁ କାଢି ମୁଁ କିଛି କାର୍ଯ୍ୟକ୍ଷେତ୍ରରେ ନିଜକୁ ସାମିଲ କରିବା ପାଇଁ ହେଲେ ପ୍ରଥମେ ଆପଣ ନିଜକୁ ନିଜେ ଦୃଢ କରିବାର ଅଛି। ଯେକୌଣସି ପରିସ୍ଥିତି ସହିତ ମୁଁ ନିଜକୁ ସାମିଲ କରିବି ଏବଂ କେତେ ବଡ଼ ବିପଦ ଆସିଲେ ମଧ୍ୟ ମୁଁ ତାକୁ ଅତିକ୍ରମ କରିବା ପାଇଁ ଚେଷ୍ଟା କରିବି। ଆଉ ନିଜେ ନିଜେ ନିଜକୁ ସେତିକି ଦୃଢ କରିପାରିଲେ ହିଁ ଯୋଉ ଗତିରେ ସମାଜ ଆଗକୁ ଯାଉଛି ଆମେ ସମାଜ ସହିତ ପ୍ରତ୍ୟେକ ମହିଳା ତାଳ ଦେଇ ଚାଲିପାରିବା।
1: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ଭାବେ ଆପଣ ଆମ ଶ୍ରୋତାମାନଙ୍କୁ ବୁଝେଇ ଜଣାଇଲେ। ସମୟ ହୋଇ ଆସିଲାଣି, କଣ ଗୀତ ଆପଣଙ୍କୁ ଶୁଣିବାକୁ ପସନ୍ଦ କରିଛନ୍ତି ଆପଣ କୁହନ୍ତୁ, ଆମେ ଆ ପରେ ଶୁଣାଇ ଦେବୁ।
2: ମତେ ତ ଓଡିଆ ହିନ୍ଦୀ ଉଭୟ ଫିଲ୍ମ ଗୀତ ଭଲ ଲାଗେ ଶୁଣିବା ପାଇଁ। ତଥାପି ଗୋଟେ ଓଡିଆ ଫିଲ୍ମ ଗୀତ ଅଛି, ପୁରୁଣା ଗୀତ, ମୋ ଆଖିର ଜିକିତେ କଥା ଏ ମନର ନିରବତା, କହିବାକୁ ଚାହେଁ ତାହା କହି ପାରିନା। ଶୁଣିବେ ଗୀତଟା ବୋଧେ ବହୁତ ପସନ୍ଦ ଲାଗେ।
1: ଆଜ୍ଞା ଆଜ୍ଞା, ନିଶ୍ଚୟ ଆମେ ପରେ ପରେ ଶୁଣେଇଦେବୁ। ଆମ ଆକାଶବାଣୀ ବ୍ରହ୍ମପୁର ଆଉ ଆମ ମହିଳା ମହଲ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ ନାଇଦା ମ୍ୟାଡମ୍, ଆପଣ ଏତେ ସୁନ୍ଦର କାର୍ଯ୍ୟକ୍ରମରେ ମତେ ଅଂଶୀଦାର କରିଛନ୍ତି।
1: ଆଜ୍ଞା,
2: ଆପଣଙ୍କୁ ଓ ଶ୍ରୋତା ମଣ୍ଡଳୀ ଉଭୟଙ୍କୁ ଧନ୍ୟବାଦ। ନମସ୍କାର
1: ନମସ୍କାର।
3: समाचार के साथ मैं लवली निगम। राष्ट्रपति द्रौपदी मुर्मू ने आज नई दिल्ली में जनजातीय विकास पर राष्ट्रीय सम्मेलन का उद्घाटन करते हुए कहा कि जनजातीय सांस्कृतिक रूप से बहुत धनी हैं। उन्होंने कहा कि जनजातीय आत्मसम्मान के साथ जीते हैं। राष्ट्रपति इस समय सम्मेलन को संबोधित कर रही हैं। आइए सुनते हैं उनका संबोधन।
4: खेलकूद में आज भी एक ऐसे वाला कपड़ा का बोल बा के वो खेलते हैं। उसका कोई

0: ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକା ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି ଏସ୍ବିଆଇ କାନାଡ଼ା ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ୍ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ ନେଟ୍ ବ୍ୟାଙ୍କିଙ୍ଗ୍ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତା ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଡି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15ଟି ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିଭଳି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିଭି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ଲେଖକ ଭିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍ପତି ରଥିନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନ ବନ୍ଦୋପାଧ୍ୟାୟଙ୍କ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି କରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ କହିଛନ୍ତି।
1: अपने जीवन का हिस्सा बनाए। साइकिलिंग केवल एक व्यायाम या एक दिन की हॉबी नहीं बल्कि स्वस्थ और सशक्त जीवन शैली की पहचान है। यह हमारे स्वास्थ्य के साथ साथ पर्यावरण को सुरक्षित रखने का सबसे

ତ୍ୱରାନ୍ୱିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗିନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଁଥ ଅଠା, କସ୍ତୁରୀ ଏବଂ କଳା ଆଦି ବ୍ୟବହାର କରାଯିବ। ମହାପ୍ରଭୁଙ୍କର ଏହି ନୀତି ଦ୍ୱାରା ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚଳାଇବା। ସାଇକେଲ ଗମନାଗମନ ଓ ପରିବହନ କ୍ଷେତ୍ରରେ ସବୁଠାରୁ ପୁରୁଣା ଏବଂ ଜରୁରୀ ମାଧ୍ୟମ ଭାବରେ ପରିଗଣିତ ହୋଇଆସୁଛି। ଭଦ୍ରକଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। 16 ଜାତୀୟ ରାଜପଥ ନଳାଙ୍ଗ ଆଦମପୁରରୁ ଯୁବ ସାଇକେଲ ଆରୋହୀମାନେ ଯାଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇକେଲ ଚଳାଇଲେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନିରୋଗ ଜୀବନଯାପନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ଆପଣମାନେ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ନବାପୁର ସମ୍ବେ ବର୍ତ୍ତମାନ ଅପରାହ୍ନ 5 ବର୍ତ୍ତମାନ ଶୁଣନ୍ତୁ ଏନ୍ସିଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣୁଥିଲେ ନାଟ୍ୟଧାରା କ୍ରମରେ ପୃଷ୍ଠନୀଳା ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6 ଶୁଣନ୍ତୁ ହିନ୍ଦୀରେ ଏବଂ ଇଂରେଜୀରେ ସମ୍ବାଦ ରିଲେ କରୁଛନ୍ତି ଆକାଶବାଣୀ ରିଲେ କେନ୍ଦ୍ରରୁ।

ଶୁଣିଲେ ହିନ୍ଦୀରେ ଏବଂ ଇଂରେଜୀରେ ସମ୍ବାଦ ରିଲେକ୍ରେ ଶୁଣିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:10 ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜି ଏବଂ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:15 ଶୁଣିବେ ଶ୍ରୀରାମଚରିତ ମାନସର ଏକାନ୍ତ ଭାଗ, ପରେ ପରେ ଶୁଣିବେ ଦେଶଭକ୍ତି ତିରିଏ। ସନ୍ଧ୍ୟା 6:30 ଶୁଣିବେ ଉଜ୍ଜଳ ଆମ ଦେଶ, ରିଲେକ୍ରେ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ପ୍ରଚାର କରିବୁ କେତେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ସଂସ୍ଥା ରହିଛି ରାତି 7:30। ରାତି 8:00 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ, କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:15। ରାତି 8:30 ଶୁଣାଇବେ କେତୋଟି ଓଡ଼ିଆ ଆଲବମ୍ ଗୀତ। ରାତି 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:35 ଶୁଣିବେ ଆପଣଙ୍କ ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଶ୍ରୋତାଙ୍କ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଶୁଣିବେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:10 ମିନିଟ୍ରେ ଶୁଣିବେ ଅକ୍ତିତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଅନୁଚିନ୍ତା ଶୁଣିବେ ସକାଳ 6:35 ମିନିଟ୍ରେ। ଧାରାବାହିକ ଶ୍ରୀମଦ ଭାରତ ରଖିଛୁ ସକାଳ 6:40 ମିନିଟ୍ରେ। ଶୁଣିବେ ଆମର ସ୍ୱାସ୍ଥ୍ୟ ସକାଳ 7:10 ମିନିଟ୍ରେ। ରେଲକରି ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ହେ ନମସ୍ୟ ସକାଳ 7:25 ମିନିଟ୍ରେ। ଏଥିରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ସକାଳ 8:32 ମିନିଟ୍ରେ। ସକାଳ 8:45 ମିନିଟ୍ ଶୁଣିବେ କେତୋଟି ସୁଗମ ସଙ୍ଗୀତ। ସକାଳ 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଗୀତାଞ୍ଜଳି କାର୍ଯ୍ୟକ୍ରମ ଶୁଣିବେ ଦିନ 10:00। ଦିନ 11:00 ରହିଛି ଲୋକଗୀତ କାର୍ଯ୍ୟକ୍ରମ। ମହିଳାମାନେ ଶୁଣିବେ ଦିନ 11:30 ମିନିଟ୍ରେ। ମଧ୍ୟାହ୍ନ 12:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ଅଧିକା ଲୋକ ଯୋଗୁଁ ତାଙ୍କର ବ୍ୟବହାର ପାଇଁ ଦରକାର ହଉଥିବା ବିଭିନ୍ନ ଜିନିଷ ଆର୍ଟିକିଲ ଯାହା ବି ହଉ, ଖାଦ୍ୟଠୁ ଆରମ୍ଭ କରି ବସ୍ତ୍ରଠୁ ଆରମ୍ଭ କରି ସେମାନେ ନୀତି ନିୟମ ବ୍ୟବହାର କରୁଥିବା ଜିନିଷ ସବୁ ବ୍ୟବହାର ଦ୍ୱାରା ତାକୁ ୱେଷ୍ଟ ହେଲେ କିମ୍ବା ପୁରୁଣା ହେଲେ କି ନଷ୍ଟ ହେଲେ କୋଉଠୁ ପକେଇବା, ଇଏ ଗୋଟେ ସମସ୍ୟା, ଯୋଉଟାକି ଯଦି ଠିକ ସେ ତାକୁ ପରିଚାଳନା କରା ନଯାଏ ଏଇ ବର୍ଜ୍ୟବସ୍ତୁ ଗୋଟେ ବିଭିନ୍ନ ପ୍ରକାର ସମସ୍ୟା ଆଣି ପହଞ୍ଚାଇବ। ତେବେ ବର୍ଜ୍ୟବସ୍ତୁ ସହରୀ ଚଳନରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ଏହାର ସ୍ୱଚ୍ଛତା ମୁଣ୍ଡବିନ୍ଧ କାରଣ ଅଟେ। ସର୍ବସାଧାରଣ ଜାଗାରେ ଅଳିଆ ପକେଇବା, ରାସ୍ତା କଡ଼ରେ ହଉ କିମ୍ବା ପାଣିରେ ହଉ କିମ୍ବା କୋଉଠି ଖାଲି ଦେଖିଲେ ଅଳିଆ ପକେଇଦେବାର ଅଭ୍ୟାସ ହଉ, ଏହାଦ୍ୱାରା ହଉଛି କଣ ନା ଅନେକ ସ୍ୱାସ୍ଥ୍ୟଗତ ପରିବେଶ ଜନିତ ସମସ୍ୟା ସୃଷ୍ଟି ହଉଛି। ତେଣୁ ସହର ସ୍ୱଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଏକାନ୍ତ ଆବଶ୍ୟକ ଅଟେ। ତେବେ କଥା ହଉଛି ବର୍ଜ୍ୟବସ୍ତୁ ପରିଚାଳନାରେ ଆମେ କଣ ପାଇବା। ଆମେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିବା ବର୍ଜ୍ୟବସ୍ତୁ ପରିଚାଳନା। ପ୍ରଥମ କଥା ହଉଛି ସ୍ୱାସ୍ଥ୍ୟ ନିରାପତ୍ତା ପାଇବା, ସିଷ୍ଟମେଟିକ ଭାବରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ଯଥା ଅଲଗା ଅଲଗା ଭାବରେ ଶୁଷ୍କ ୱେଷ୍ଟେଜ କିମ୍ବା ବର୍ଜ୍ୟବସ୍ତୁକୁ ଅଲଗା ଓ ତାକୁ ଅଲଗା ରଖିବା ଦ୍ୱାରା ଆମେ ତାକୁ ସଂଗ୍ରହ କରିବା ସୁବିଧା ହବ, ଯାହାଦ୍ୱାରା କି ସଂକ୍ରମଣ ଜନିତ ରୋଗ, ଦୂଷିତ ଜଳ ଓ ମାଟିକୁ ମଧ୍ୟ ସେ ରକ୍ଷା କରିବ। ଦ୍ୱିତୀୟ କଥା ହେଲା ଭିତ୍ତିଭୂମି, ଯୋଉଟାକି ଆମେ ଗୋଟେ ବସ୍ତି ଘର ଏରିଆ କଥା କୁହନ୍ତୁ, ଡ୍ରେନ ସ୍ୱେଜ ଏସବୁ ସିଷ୍ଟମେଟିକ ରଖିବ, ନହେଲେ ଯୋଉ ସଲିଡ ଗାର୍ବେଜ ପୁଣି ରାସ୍ତା ଅବରୋଧ କରିଦେବ, ପାର୍କ ତାକୁ ବି ସେ ନଷ୍ଟ କରିଦେବ, ଯାଇପାରିବନି, ବ୍ଲକେଜ ହେଇଯିବ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତୃତୀୟରେ ଗାର୍ବେଜ କ୍ଲିନେସ କିମ୍ବା ବେନିଫିଟ ଦେଖିବ, ଯଦି ପଲ୍ୟୁସନ ସ୍ୱଚ୍ଛ ପରିବେଶ ପାଇବା, ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, ଯୋଉଟା ଖାଲ ଫାଲ ଥିବ ତାକୁ ଠିକ ସେ ପୂରଣ କରିବା, ଯୋଉଟା ରିସାଇକ୍ଲିଂ ହେଇପାରିବ, ଯୋଉ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ ବୋତଲ ଅନ୍ୟାନ୍ୟ ଜିନିଷ ସବୁ ରିସାଇକ୍ଲିଂ ହଉଛି, ତାକୁ ରିସାଇକ୍ଲିଂ କରିବା ଏବଂ କମ୍ପୋଷ୍ଟ ରେ ପରିଣତ କରିବା, ଯୋଉ ଗାର୍ବେଜ ଗୁଡା କମ୍ପୋଷ୍ଟ କିମ୍ବା ଖତରେ ପରିଣତ ହେଇପାରିବ ତାକୁ ଖତରେ ପରିଣତ କରିବା, ଯାହାଦ୍ୱାରା କଣ ହବ ଯେ ଦୁର୍ଗନ୍ଧ ହବନି, ପରିବେଶ ସ୍ୱଚ୍ଛ ରହିବ। ତେବେ ଏଇଠି କଣ ଉପାୟ ସବୁ ଅଛି ଦେଖିବା, ଉପାୟ ଦେଖିବା ପ୍ରଥମେ ଯେ ସହରାଞ୍ଚଳରେ ଆଧୁନିକ ଆଉ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦୁଇ ତିନିଟା ପଦକ୍ଷେପ ମୁଁ କହିବି। ପ୍ରଥମ କଥା ହେଲା ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ତାକୁ ବିଭକ୍ତିକରଣ କରିଦେବା, କେମିତି ବାୟୋଡିଗ୍ରେଡେବୁଲ ଯୋଉଟା ସବୁ ଅଲଗା ହେଇପାରିବ, ରିସାଇକ୍ଲେବୁଲ ଯୋଉଟା ରିସାଇକ୍ଲିଂ କରିହବ, ଏବଂ ହାଜାର୍ଡସ୍ କାଟାଗୋରୀ, ହାଜାର୍ଡସ୍ ମାନେ ଯୋଉ କାଚ ଅନ୍ୟାନ୍ୟ ଜିନିଷ ସବୁ ହାଜାର୍ଡସ୍ କ୍ଷତି ପହଞ୍ଚେଇବ ସବୁ ଅଲଗା ଅଲଗା କରିଦେବା। ଦ୍ୱିତୀୟ ହେଲା ଯୋଉ ଏରିଆରେ ଆମେ ରହୁଛନ୍ତି ବସବାସ କରିକିରି, ଗୋଟେ ସମାଜ କହୁ କି ଗୋଟେ କମ୍ୟୁନିଟି କହୁ କି ଗୋଟେ ଆପାର୍ଟମେଣ୍ଟ ହେଇଛି, ମନେ କରନ୍ତୁ 200-300 ୟୁନିଟ୍ ଘର ଅଛି, ସେଇ ଯୋଉ କମ୍ୟୁନିଟି ସେମାନେ କରିଛନ୍ତି, ସୋସାଇଟି କରିଛନ୍ତି, ଆପାର୍ଟମେଣ୍ଟ କଥା କହୁ, ଆମ ଭିତରେ କେବଳ ଖାଲି ମ୍ୟୁନିସିପାଲିଟି କି କର୍ପୋରେସନ ଆସିବ ସବୁ ଅଳିଆ ଉଠେଇବ, ଏଟା ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଏଇ ମ୍ୟୁନିସିପାଲିଟି ଉପରେ ନିର୍ଭର କରି କିପରି କମ୍ପୋଷ୍ଟରେ ପରିଣତ କରିହବ, ଯୋଉ ଗାର୍ବେଜ ଗୁଡା ଆମେ କମ୍ପୋଷ୍ଟ କରିପାରିବା, ତାକୁ ସାର ହିସାବରେ ଆମେ ୟୁଜ୍ କରିପାରିବା, ଫୁଲକୁଣ୍ଡ ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବା, ତାର ବି ସଦୁପଯୋଗ କରିବା ଉଚିତ। ତାପରେ ଅଳିଆ ବା ଗାର୍ବେଜକୁ ପ୍ରକ୍ରିୟାକରଣ କରାଯିବ, ଆଜିକାଲି ତ ବହୁତ ପ୍ରକାର ମଡର୍ନ ଟେକ୍ନୋଲୋଜି ବାହାରିଲାଣି, ଯୋଉଟା କି ପ୍ରକ୍ରିୟାକରଣ କରିହଉଛି, ଗାର୍ବେଜକୁ ପ୍ରକ୍ରିୟାକରଣ କରି ବାୟୋ ସିଏନ୍ଜି ବା ବାୟୋଗ୍ୟାସ ପ୍ଲାଣ୍ଟରେ ବ୍ୟବହାର ହେଇପାରୁଛି। ଆମେ କହିପାରିବା ଯେ ରିନ୍ୟୁବଲ ଏନର୍ଜି ଜେନେରେସନ ହେଇପାରୁଛି, ସେଟା ବି ଆମେ ୟୁଜ୍ କରିପାରିବା। କେନ୍ଦ୍ର ସରକାରଙ୍କର ସଂସ୍ଥା ଗୋଟେ ଫ୍ଲାଗସିପ୍ ଅଛି, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଛି, ତାର ଆମେ ସାହାଯ୍ୟ ନେଇପାରିବା, ଯୋଉଟାକି ସହର ସ୍ୱଚ୍ଛ ରହିବ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ ହେଇପାରିବ। ଆଉ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସିପିସିବି ଯୋଉଟାକୁ ଆମେ କହୁଛନ୍ତି, ତାକୁ ମଧ୍ୟ ଆମେ ତାଙ୍କର ସାହାଯ୍ୟ ନେଇପାରିବା, ସେ ଆମକୁ ଗାଇଡଲାଇନ୍ ଦେଇପାରିବେ କେମିତି ସ୍ୱଚ୍ଛ ରହିବା କଣ ପଦ୍ଧତି, ସେମାନେ ବି

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନ କରିଥିଲେ ମାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
2: କେବଳ ଆକାଶବାଣୀ।

0: ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନ୍ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ 2 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4-ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2-ଲେନ୍ ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ए संपर्क में केंद्र सूचना और प्रसारण मंत्री अश्विनी वैष्णव कहते
1: ओडिशा में कोस्टल हाईवे जो स्टेट की बहुत लंबे समय से एक मान रही है बिकॉज कोस्टल एरियाज का बार बार साइक्लोन से इम्पैक्ट होना, कोस्टल एक्टिविटीज जो है फिशिंग हो, पान की खेती हो, धान की खेती हो, कई तरह के इकोनॉमिक एक्टिविटीज है और साथ ही साथ जो टूरिज्म और श्रद्धा के बड़े केंद्र है जैसे पुरी हो गया, चिलिका हो गया, इन सब की कनेक्टिविटी अलोंग द कोस्ट ऐसे हो, ये लंबे टाइम से ओडिशा की डिमांड रही है। इस डिमांड को आज माननीय प्रधानमंत्री श्री नरेंद्र मोदी जी ने कैबिनेट में अप्रूव किया।
0: मुख्यमंत्री मोहन चरण मांझी।

ମାନଙ୍କ ଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶ ଦିଗରେ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦେଶ ତଥା ରାଜ୍ୟ ବାହାରେ ରହୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇ ପାରିବେ। ତେବେ ଏହି ବ୍ୟବସ୍ଥାକୁ ସାଇବର ଅପରାଧରୁ ମୁକ୍ତ କରିବା ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କର ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବାସୁଆଘାଇଠାରେ ଓଡ଼ିଶା ଅର୍ବାନ ଏକାଡେମୀର ନବନିର୍ମିତ ଛାତ୍ରାବାସକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସହରୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଓଡ଼ିଶା ଅର୍ବାନ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଛି। 9,45,00,000 ଟଙ୍କା ବ୍ୟୟରେ ନିର୍ମିତ ଏହି ଛାତ୍ରାବାସକୁ ସ୍ୱତନ୍ତ୍ର

0: ଉଭେଇଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା ପାଞ୍ଚଟି ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: ଆଜିର ପ୍ରସଙ୍ଗ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି, ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟପଟେ କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦ୍ରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସନ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି। ସପ୍ତାହର ଛୁଟି ଯୋଗୁଁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ

ଶୁଣୁଥିଲେ କେତେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବ୍ରହ୍ମପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରେଲେକ୍ରେ ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77 ଲକ୍ଷ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଂକଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2 ଲକ୍ଷ ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦ୍ୱୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା।

9,36 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ଭସ୍ଚା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି, ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି, ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବର୍ଣ୍ଣନା କରି ଶ୍ରୀ ଗୋର୍ କହିଛନ୍ତି, ଉଭୟ ଦେଶ ମଧ୍ୟ ସହଯୋଗ, ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୋର୍ ସ୍ପଷ୍ଟୋକ୍ତି କରି କହିଛନ୍ତି, ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ

0: ଆଡେଙ୍କ ଯୋଡ଼ି ତିଚିନ୍ ତାଇପେଇର ୟାଙ୍ଗ ପୋ ହୁଆନ୍ ଏବଂ ହୁ ଲିଙ୍ଗଫାଙ୍ଗଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ପ୍ରଚାରିତ ହେଉଛି 3.6 ମିଟର ତଥା 972 କିଲୋ ହର୍ଟ୍ଜ ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

ସୁଦୂରର ସଦର ଅପହଞ୍ଚ ଅଞ୍ଚଳ ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷକରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ ବାସଗୃହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6131ରୁ ଅଧିକ ଆବାସ ମଞ୍ଜୁର ହୋଇଥିବା ବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10ଟି ନୂତନ ରାସ୍ତା 2ଟି ପୋଲ ଏବଂ 14ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ବିଦ୍ୟୁତ୍ ସଂଯୋଗ ଆଧାର ସଂଶୋଧନ ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1ରୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3ରୁ 5 ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ନାଳ ସଫେଇ ବିଶୁଦ୍ଧ ପାନୀୟ ଜଳ ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲର୍ମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳ

0: ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।

0: ଜୋର ଦେଖିବ ଏତେ ତ ଖରା ଆଉ ଗଛ ପତ୍ର କୋଉଠି ଟିକେ ନାହିଁ, କୋଉଠି ଟିକେ ରହିବାକୁ ସୁବିଧା ନାହିଁ ବୋଲି ମୁଁ ଅପଦ୍ରା ଆଡେ ଗଲିନି।
1: ନାଇଁ ଭଲ କଲ,
0: ତେଣୁ ସନ୍ଧ୍ୟା ଗଲା ଆଡୁ ସବୁ କାମ ସରେଇକି ଆସିଲା ଡେରି ହେଇଗଲା।
1: ଆଉ ନାଇଁ ମୁଁ ହେଲେ ସକାଳୁ ଘରୁ ବାହାରି ପାରୁନି, ଆଉ ଜାଣିଲ ଆମର ହେଲେ ଲୋକମାନଙ୍କୁ କହିଲି ତମେ ସକାଳୁ ଯଅ ନ ଯାଇ କାମ ଧାମ କର,
0: ଯୋଉ ପ୍ରକାର ମାନେ ଡର ଲାଗୁଛି ଅଂଶୁଘାତ,
1: ଅଂଶୁଘାତ
0: ଅଂଶୁଘାତ ହେଇଯାଉଛି ମଧ୍ୟ ବେଳେ ବେଳେ ରାସ୍ତାରେ ଗଲାବେଳେ ଅସହ୍ୟ ହେଇକିରି କିଏ ହାହାକାର ହେଇକିରି ଅନେକ ବସିଥାଉଛି ଗଛ ଛାଇରେ, କିଏ କାମ ଧାମ କରୁଛି କରୁନି, ତା ଭିତରେ କେତେ ମୁଁ ରାସ୍ତାରେ ଦେଖିଛି ଗଲାବେଳେ କିଛି ଜୀବଜନ୍ତୁ ମାନେ ମଧ୍ୟ ପାଣି ଫାଣି ସୁବିଧା ପାଇପାରୁନାହାନ୍ତି,
1: ମରିଯାଉଛନ୍ତି। ହଁ ଆଉ ଯଦି ଅଧିକ ପରିମାଣରେ ଝାଳ ବାହାରିଲା ଟିକେ ଜୀବ ଶୁଖିଲା ପରେ ଲାଗିଲା କି ହାଲିଆ ଲାଗିଲା ବୋଲି ଜାଣିଦେବ ଯେ ଅଂଶୁଘାତର ପ୍ରଭାବଟା ରହିଲା ବୋଲି ଆସୁଛି ବୋଲି,
0: ତାର ସୁରକ୍ଷା ଯତ୍ନ ପାଇଁ
1: ଯଦି ଅଧିକା କିଛି ଲାଗୁଛି ପାଖ ଡାକ୍ତରଖାନାକୁ ଯିବା, ଡାକ୍ତର ସହିତ କଣ କଥା ସମ୍ପର୍କ ରଖିବା, ମେଡିସିନ ପତ୍ର ଖାଇବା,
0: ଜଳୀୟ ଅଂଶ ପିଇବାର ଅଛି, ଘୋଳ ଦହି ଚଲା ଆଉ ପାଣି
1: ଓଆରଏସ ପାଣି, ଆଉ ଆମର ବିନା ମୂଲ୍ୟରେ ମିଳୁଛି ଓଆରଏସ ଡାକ୍ତରଖାନା, ତ ସେଇଠୁ ଆମେ ଆଣିପାରିବା ମଧ୍ୟ, ନଈ ଚିନି ଲୁଣ ପାଣି ହେଲେ ପିଇବା, ଲେମ୍ବୁ ପାଣି ତୋରାଣି ସବୁ ଜିନିଷ ଅଛି ପିଇବା ପାଇଁ, ଖାଲି ଆମେ ଟିକେ ଜାଗ୍ରତରେ ରହିବା,
0: ସତର୍କ ରହିବାକୁ ପଡିବ। ଆଉ ଖରା ଉଦୁଦିଆ ଟାଣ ଖରା
1: ଯେ ତମେ ସନ୍ଧ୍ୟାରେ ଟିକେ ଗୋରୁ ଗାଈ ଯାଉ ଟିକେ ଗାଧେଇ ଦଉଥିବ,
0: ମାନେ ଗାଧେଇ ଦଉଛି ନା, ନହେଲେ ତ ରହିବୁନି, ଆମେ ରହିପାରୁନି, ଆମେ ସେ କଥା କହୁଛେ ସବୁ, ସେମାନେ ପଶୁଜନ୍ତୁ କୁଆଡେ ଜାଣିବେ କଥା ତ କହିବେ,
1: ପୋଖରୀ ଆଡେ ନେଇକି ଟିକେ ଗାଧେଇ ଦଉଥିବ ଭଲକି, ଯେ ଆମେ ତ କଥାବାର୍ତ୍ତା ହେଲେ ଯେ ବୈଠକରେ ଆଜି ଗୋଟେ ଆଲୋଚନାଟେ ରଖିବା,
0: ଆଲୋଚନା ହେଲେ କଣ କଥା
1: ବୋଲେ ଦେଖ ଆମେ ତ ସବୁ ସମୟରେ ଚାଷବାସ କଥା ହଉଛେ, ପଶୁଜନ୍ତୁ ମାନଙ୍କ ସହିତ କଣ କିଛି ଯତ୍ନ ନେବା କଥା ହଉଛେ, ଏସବୁ ଭିତରେ ପଶୁଜନ୍ତୁ ମାନେ ଆମର ଯୋଉ ଖାଇବେ ଖାଦ୍ୟ ଖାଇବେ ସେ ଉପରେ ମଧ୍ୟ ଆମକୁ ଚିନ୍ତା କରିବା ଦରକାର ନିଶ୍ଚୟ, ଯେ ଏବେ ଆମେ ଆଲୋଚନା ରଖିବା ଯେ ଗୋଟେ ରଖିଛେ ସବୁଜ ଘାସ କିପରି କରିପାରିବା,
0: ସବୁଜ ଘାସ ବୋଲି ଗୋଟେ ଘାସ ମଧ୍ୟ ଚାଷ
1: କଲେଣି ଆଜି, ହଁ ଏବେ ହଉଛି କାହିଁକି ନା ଅଧିକା ପରିମାଣରେ ଘାସ ଚାଷ ହେଲେ ପଶୁଜନ୍ତୁ ମାନେ ଖାଇବା ପାଇଁ ସୁବିଧା ନିହାତି, ଆମେ ତ ଆଉ ଆଗର ପରି ଆଉ ଖୋଲା ପଡିଆ ନାହିଁ ଘାସ ନାହିଁ ଯେ ଗାଈକି ଛାଡ଼ିଦେବା କି ଗୋରୁକୁ ଛାଡ଼ିଦେବା ସେ ଚରିକି ପଳେଇ ଆସିବ, ସେ ଚରିବା ଆଉ ନାହିଁ ନିଜେ ହିଁ ଦେବାକୁ ପଡୁଛି ଘରେ
0: ବଦଳି ଗଲାଣି, ଆଉ
1: ଆଗ କଣ ଗୌଡ ଆସୁଥିଲା ନେଇଯାଉଥିଲା ଚରେଇକି ଆଣୁଥିଲା ଗାଈ
0: ଯାଉଥିଲା,
1: ଏବେ ଆଉ ସେସବୁ ନାହିଁ,
0: ସକାଳ ସକାଳ ଆଠଟା ନଅଟାରୁ
1: ସ୍କୁଲ ପଳାଏ, ଆଉ ଗାଈ ସ୍କୁଲ ପଳାଏ
0: ପୁଣି ଆଉ ଚାରିଟା ପାଞ୍ଚଟା ବେଳୁ ଫେରିଲା,
1: ସେସବୁ ସମୟ ଥିଲା ସେମିତି
0: ଗୋଟେ ଏବେ ସ୍ମୃତି ସ୍ମୃତି ହେଇକି
1: ହେଲେ ସେ ଘାସ ଏବେ ସବୁଜ ଘାସ ଚାଷ ବୋଲି ଗୋଟେ ହଉଛି, ତ ସେ ଉପରେ ଗୋଟେ ଆଲୋଚନାରେ ଆମର ଡକ୍ଟର ସସ୍ମିତା ଅର୍ଥ ଆଡିସିନାଲ ଭେଟେନାରୀ ଡକ୍ଟର ଅଛନ୍ତି ପାତ୍ରପୁରରେ, ସିଏ ତାଙ୍କ ସହିତ କଥାବାର୍ତ୍ତା ହେଇଥିଲେ ସୁକାନ୍ତି ଭଉଣୀ, ସେଟା ଟିକେ ଶୁଣିବା ପାଇଁ
2: ଶ୍ରୋତା ବନ୍ଧୁ। ଆଜି ଆମ କୃଷି ସଞ୍ଚାରରେ ଆଲୋଚନାର ବିଷୟବସ୍ତୁ ରହିଛି ସବୁଜ ଘାସ ଚାଷ, ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆମ ଆକାଶବାଣୀ ପରିସରରେ ଉପସ୍ଥିତ ଅଛନ୍ତି ଡକ୍ଟର ସସ୍ମିତା ପଣ୍ଡା, ଯିଏକି ପାତ୍ରପୁର ବ୍ଲକର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି। ତ ପ୍ରଥମେ ଆମେ ଆମର କୃଷି ସଞ୍ଚାର କାର୍ଯ୍ୟକ୍ରମକୁ ଡକ୍ଟର ପଣ୍ଡା ମ୍ୟାଡ଼ାମଙ୍କୁ ସ୍ୱାଗତ ଜଣାଇବା। ଡକ୍ଟର ପଣ୍ଡା ଆପଣଙ୍କୁ ଆମ କୃଷି ସଞ୍ଚାର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ, ନମସ୍କାର।
3: ସମସ୍ତଙ୍କୁ ମୋର ନମସ୍କାର ଏବଂ ଆପଣଙ୍କ ପ୍ରୋଗ୍ରାମକୁ ମୋତେ ଡାକିଥିବାରୁ ବହୁତ ବହୁତ ଧନ୍ୟବାଦ।
2: ଡକ୍ଟର ପଣ୍ଡା ଆମେ ଆଲୋଚନା କରିବା ସବୁଜ ଘାସ ଚାଷ ସମ୍ପର୍କରେ,

0: ହୋଇଥାଏ, କାହିଁକି ନା ସବୁଜ ଘାସରେ ଯଥେଷ୍ଟ ଭାବରେ ଶ୍ୱେତସାର, ପୁଷ୍ଟିସାର, ଭିଟାମିନ୍ ଏବଂ ଧାତବ ଲବଣ ଭରପୁର ହୋଇକି ରହିଥାଏ। ସେଥିପାଇଁ ସେ ସବୁଜ ଘାସ ଗାଈ ମଇଁଷିଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ଭାବରେ ବଢ଼ାଇ ଦେଇଥାଏ।
1: ଯେତେବେଳେ ସବୁଜ ଘାସ ଆମେ କରିବା, ଏ ସବୁଜ ଘାସ କେତେ ପ୍ରକାର ରହିଛି ଆଉ କ'ଣ କ'ଣ ରହିଛି?
0: ଦେଖନ୍ତୁ, ସବୁଜ ଘାସ ହେଉଛି ଦୁଇ ପ୍ରକାର। ସମୟ ଅନୁସାରେ ଯେଉଁ ଉତ୍ପାଦିତ ଘାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିବା, ଗୋଟିଏ ହେଲା ଋତୁକାଳୀନ ଘାସ, ଗୋଟିଏ ହେଲା ସବୁଦିନିଆ ଘାସ। ଋତୁକାଳୀନ ଘାସ ଭିତରେ ରହିଲା ଆମର ଯେଉଁ ବର୍ଷା ଦିନେ କେଉଁ କେଉଁ ଘାସ ହୋଇଥାଏ, ସେ ଭିତରେ ରହୁଛି ଆମର ମକା, ସର୍ଗମ, ବାଜରା ଏବଂ ଶୀତଦିନେ ଯେଉଁ ରହୁଛି ଯବଧାନ, ବର୍ଷିମ, ଲୁସନ, ଏହିସବୁ ଘାସ ଆମର ଋତୁକାଳୀନ ଘାସ। ଏବଂ ସବୁଦିନିଆ ଘାସ ଭିତରେ ହାଇବ୍ରିଡ୍ ନାପିଅର ବାଜରା ବା ଶଙ୍କର ହାତିଆ ଘାସ, ଯେଉଁ ଆମର ଚାଷୀ ଭାଇମାନେ ଜାଣିଥିବେ, ଆଉ ଗୋଟିଏ ରହିଛି ଗିନିଗ୍ରାସ, ପାରାଗ୍ରାସ, ଷ୍ଟାଇଲୋଗ୍ରାସ, କଙ୍ଗୋ ସିଗ୍ନାଲ ଗ୍ରାସ, ଏହିସବୁ ରହିଲା ସବୁଦିନିଆ ଘାସ। ଏବଂ ଘାସରେ ଥିବା ଖାଦ୍ୟ ସାର ଅନୁସାରେ ମଧ୍ୟ ଘାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା। ଗୋଟିଏ ହେଲା ଶସ୍ୟ ଜାତୀୟ ଘାସ, ଯେଉଁଥିରେ କି ଅଧିକ ଶ୍ୱେତସାର ମାତ୍ରା ଥାଏ, ଏବଂ ଛୁଇଁ ଜାତୀୟ ଘାସ, ଯେଉଁଥିରେ ଅଧିକ ପୁଷ୍ଟିସାର ମାତ୍ରା ଥାଏ। ଶସ୍ୟ ଜାତୀୟ ଘାସ ଭିତରେ ରହିଲା ମକା, ସର୍ଗମ, ବାଜରା ଏବଂ ଛୁଇଁ ଜାତୀୟ ଘାସରେ ଗୁଆଁର, ବରଗୁଡ଼ି, ରାଇସ୍ ବିନ୍ ଏସବୁ ରହିବ। ଏବଂ ଯେତେବେଳେ ଆମେ ଘାସ ଗାଈକୁ ଖାଇବା ପାଇଁ ଦେଉଛୁ, ସେତେବେଳେ ଶସ୍ୟ ଜାତୀୟ ଘାସ ଏବଂ ଛୁଇଁ ଜାତୀୟ ଘାସର ଯେଉଁ ମାତ୍ରା ରହିଛି 2:1 ପ୍ରପୋର୍ସନରେ ରହିଲେ, ମାନେ ଦୁଇ ଭାଗ ରହିବ ଆମର ଶସ୍ୟ ଜାତୀୟ ଘାସ ଏବଂ ଭାଗେ ରହିବ ଛୁଇଁ ଜାତୀୟ ଘାସ, ଏହି ମାତ୍ରାରେ ଯଦି ଆମେ ଖାଇବାକୁ ଦେଉଛୁ, ତାହେଲେ ତାର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସଙ୍ଗେ ସଙ୍ଗେ ତାର ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି ହୋଇଥାଏ
1: ଗାଈର ମଇଁଷିର।
0: ଆଜ୍ଞା,
1: ଆଉ ଛୁଇଁ ମଧ୍ୟ ତ ଆମର କିଛି କିଛି ଘାସ ଖାଉଛି
0: ନିହାତି ଭାବରେ।
1: ତେବେ ଡକ୍ଟର ପଣ୍ଡା, ଏ ଯେଉଁ ଆମେ ଘାସ ସଂରକ୍ଷଣ କରିବା, ଏ ପଦ୍ଧତି ସବୁ କ'ଣ କ'ଣ ରହିଛି ଆଉ କେତେ ପ୍ରକାର?
0: ଦେଖନ୍ତୁ, ସବୁ ବର୍ଷର ସବୁ ସମୟରେ ଆମକୁ ସବୁଜ ଘାସ ପ୍ରଚୁର ମାତ୍ରାରେ ଆମେ ଆଭେଲେବୁଲ ହୋଇନଥାଏ। ସେଥିପାଇଁ ବର୍ଷର ଯେଉଁ ସମୟରେ ଆମକୁ ଘାସ ପ୍ରଚୁର ମାତ୍ରାରେ ମିଳୁଛି, ଆମେ ସେହି ସମୟରେ ସଂରକ୍ଷଣ କରିନେଲେ ଆମର ଭବିଷ୍ୟତ ପାଇଁ ସେଇଟା ଲାଭଦାୟକ ହୋଇଥାଏ। ଏବଂ ସଂରକ୍ଷଣ କରିବାର ଦୁଇଟି ଉପାୟ ରହିଛି, ଗୋଟେ ରହିଛି ଘାସ ଆଚାର ବା ସେଇଟାକୁ କୁହନ୍ତି ସାଇଲେଜ୍, ଏବଂ ଗୋଟେ ରହିଛି ଘାସ ଶୁଖୁଆ ଯେଉଁଟାକୁ କୁହନ୍ତି ହେ। ଘାସ ଆଚାର ବା ସାଇଲେଜ୍ ଯେଉଁଟାକୁ କହୁଛନ୍ତି, ସବୁଜ ଘାସକୁ ବାୟୁରୁଦ୍ଧ ଅବସ୍ଥାରେ ରଖାଯାଇ ଘାସ ଆଚାର ପ୍ରସ୍ତୁତ କରାଯାଇଥାଏ। ଏବଂ ଯେଉଁ ଘାସରେ ଅଧିକ ଶ୍ୱେତସାର ଥାଏ ତାହା ଭଲ ସାଇଲେଜ୍ ହୋଇଥାଏ, ଯେମିତିକି ମକା, ଜୁଆର, ବାଜରା, ମିଠା ସୁଦାନ, ହାତୀ ଘାସ, ଏସବୁ ଘାସ ସାଇଲେଜ୍ ପାଇଁ ଉପଯୋଗୀ। ଏବଂ
1: ଘାସରେ ମ୍ୟାଡ଼ାମ ଆପଣ ଯେଉଁ କହିଲେ ଯେ ଆଚାର ମଧ୍ୟ ଆମେ ପ୍ରସ୍ତୁତ କରିପାରିବା,
0: ଆଜ୍ଞା,
1: କିନ୍ତୁ ତାର ଅଲଗା ଅଲଗା ଯେଉଁ ବିହନ ଆଣିକି ଆମେ ଚାଷ କରିବାକୁ ପଡ଼ିବ
0: ନିଶ୍ଚିତ ଭାବରେ।
1: ଡକ୍ଟର ପଣ୍ଡା, ଏ ଯେଉଁ ଘାସର ସଂରକ୍ଷଣ ପଦ୍ଧତି କ'ଣ କ'ଣ?
0: ଘାସକୁ ପ୍ରଥମେ ଆମେ ସଂରକ୍ଷଣ କାହିଁକି କରିବା? ଦେଖନ୍ତୁ, ବର୍ଷର ସବୁ ସମୟରେ ପ୍ରଚୁର ମାତ୍ରାରେ ସବୁଜ ଘାସ ଆଭେଲେବୁଲ ହୋଇନଥାଏ। ସେଥିପାଇଁ ଯେଉଁ ସମୟରେ ସବୁଜ ଘାସ ବହୁତ ମାତ୍ରାରେ ଆମକୁ ମିଳିପାରୁଛି, ସେ ସମୟରେ ତାକୁ ସଂରକ୍ଷଣ କରିକି ରଖିପାରିଲେ ସେଇଟା ଭବିଷ୍ୟତ ପାଇଁ ଲାଭଦାୟୀ ହୋଇପାରିବ। ମାନେ ବର୍ଷ ସାରା ଆପଣ ଗାଈ, ମଇଁଷି, ଛେଳି, ମେଣ୍ଢା ସମସ୍ତଙ୍କୁ ସବୁଜ ଘାସ ଆପଣ ଖାଇବା ପାଇଁ ଦେଇପାରିବେ। ଏହାର ସଂରକ୍ଷଣ କରିବାର ଦୁଇଟି ପ୍ରକ୍ରିୟା ରହିଛି, ଗୋଟେ ହେଲା ଘାସ ଆଚାର କରିବା ବା ସାଇଲେଜ୍ କରିବା, ଏବଂ ଆଉ ଗୋଟେ ହେଲା ଘାସ ଶୁଖୁଆ ବା ହେ ତିଆରି କରିବା।
1: ଏଇଟା ଯୋଉ ଆପଣ କହିଲେ ଘାସ ଆଚାର, ଘାସ ଶୁଖୁଆ, ଏଇଟା କ'ଣ ଦୁଇଟା ଯାକ ଗାଈ ପାଇଁ ପ୍ରଯୁଜ୍ୟ ନା ମଣିଷ ମାନେ ବି ଖାଇବେ ଉପଯୋଗୀ ହବ?
0: ନାଇଁ ନାଇଁ, ଏଇଟା କେବଳ ଗାଈ, ମଇଁଷି, ଛେଳି, ମେଣ୍ଢା ମାନଙ୍କ ପାଇଁ ପ୍ରଯୁଜ୍ୟ।
1: ସେମାନଙ୍କ ପାଇଁ ଆଚାର ବି କରିପାରିବା ଆଉ ଶୁଖୁଆ ଶୁଖେଇକି ବି ଖାଇବା
0: କରିପାରିବା। ଆଜ୍ଞା,
1: ତ ଯେତେବେଳେ ଘାସ ଚାଷ ପାଇଁ ଆପଣ ଯେଉଁ କହିଲେ ଦୁଇଟା ପ୍ରଣାଳୀରେ ଆମେ ସଂରକ୍ଷଣ କରିପାରିବା, ତେବେ ଘାସ ଚାଷ ପାଇଁ ସରକାରୀ ସହାୟତା କ'ଣ ରହିଛି? ଜଣେ ଚାଷୀ ଭାଇ ସେ ଧାନ ଚାଷ ପରେ କି ମୁଗ ଚାଷ ପରେ ସେ ମାନେ ଘାସ ଚାଷ କରିବ, ତ ସରକାରୀ ସହାୟତା କ'ଣ ରହିଛି ଆଉ ସେ କ'ଣ ବର୍ଷ ସାରା ଏ ଚାଷ କରିପାରିବ ସବୁଜ ଘାସ ଚାଷ, ନା କେଉଁ ଋତୁ ଅନୁଯାୟୀ କରିବ?
0: ଆଜ୍ଞା, ଦେଖନ୍ତୁ, ବର୍ତ୍ତମାନ ଯେଉଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆମ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରକଳ୍ପ

0: କଣ୍ଟିନ୍ୟୁଅସ୍ଲି 3 ବର୍ଷ ଯାଏଁ ସେ ଘାସ ଚାଷ ତାକୁ କରିବା ପାଇଁ ପଡ଼ିବ। ଏବଂ ଏଇ ଯେଉଁ ଯୋଜନା ରହିଛି ସରକାରଙ୍କର, ଏଇଟା ଜଣେ ଚାଷୀ ଚାହିଁଲେ ପ୍ରାଣୀ ଚିକିତ୍ସାଳୟରେ ହେଉ କିମ୍ବା ନିକଟସ୍ଥ ମୋ ସେବା କେନ୍ଦ୍ରରେ ହେଉ ବା ଗୋ ସୁଗମ ପୋର୍ଟାଲରେ ଡାଇରେକ୍ଟଲି ନିଜେ ଆପ୍ଲାଏ କରିପାରିବ। ଏବଂ ଏଥିପାଇଁ ତାର ଆଧାର କାର୍ଡ଼ର ନକଲ ଦରକାର ହେବ, ଆଉ ବ୍ୟାଙ୍କ ଯେଉଁ ପାସବୁକ୍ ତାର ପ୍ରଥମ ପୃଷ୍ଠାର ନକଲ ଦରକାର ହେବ, ତାର ପାସପୋର୍ଟ ସାଇଜ ଫଟୋ। ଏବଂ 3 ବର୍ଷ ଯାଏଁ ମୁଁ ଘାସ ଚାଷ କରିବି ବୋଲି ଗୋଟେ ଘୋଷଣା ପତ୍ର ମଧ୍ୟ ଦରକାର ହେବ ଏହି ଯୋଜନା।
1: ମାନେ ସେ ବାଧ୍ୟରେ 3 ବର୍ଷ ପର୍ଯ୍ୟନ୍ତ ଘାସ ଚାଷ କରିବ?
0: ଆଜ୍ଞା,
1: ଚୁକ୍ତିନାମାରେ ସ୍ୱାକ୍ଷର
0: କରିକି ଦେବ। ଆଜ୍ଞା,
1: ତ ଡକ୍ଟର ପଣ୍ଡା ଆଉ ଗୋଟେ କଥା ଆମେ ଜାଣିବା ଯେ ଯେଉଁ ସବୁଜ ଘାସ ଚାଷରେ ମାଗଣାରେ ମିନି କିଟ୍ ଗୋଟେ କ'ଣ ଦିଆଯାଉଛି ବୋଲି ଆମେ ଶୁଣିଛୁ, ଏ ଯେଉଁ ମାଗଣାରେ ମିନି କିଟ୍ ଏ ସବୁଜ ଘାସ ଚାଷ ପାଇଁ ଏଇଟା ଗୋଟେ କ'ଣ ଟିକେ ବୁଝିକି କୁହନ୍ତୁ ଚାଷୀ ଭାଇମାନଙ୍କୁ।
0: ଆଜ୍ଞା, ମିନି କିଟ୍ ମାନେ ଦେଖନ୍ତୁ ସେଇଟା ହେଲା ବିହନ ପୁଡ଼ିଆ, ବିହନ ପୁଡ଼ିଆ ସେଇଟା ସରକାରଙ୍କ ତରଫରୁ ସବୁଦିନିଆ ଘାସର ବିହନ ପୁଡ଼ିଆ ବଣ୍ଟନ କରାଯାଉଛି ଏବଂ ଋତୁକାଳୀନ ଘାସ ପାଇଁ ମଧ୍ୟ ବିହନ ପୁଡ଼ିଆ ବଣ୍ଟନ କରାଯାଉଛି। ଏବଂ ଏଇଟା ସମ୍ପୂର୍ଣ୍ଣ ଭାବରେ ମାଗଣାରେ ଏଇଟା ଚାଷୀ ଭାଇ ଭଉଣୀମାନଙ୍କୁ ଦିଆଯାଉଛି। ଯେମିତି ସବୁଦିନିଆ ଘାସ ଭିତରେ ମୁଁ ଆପଣଙ୍କୁ କହିଲି ଶଙ୍କର ଜାତୀୟ ଯେଉଁ ହାତିଆ ଘାସ ହଉ ବା ଗିନିଗ୍ରାସ ହଉ ପାୟାଗ୍ରାସ ହଉ, ଏସବୁ ଯେଉଁ ବିହନ ପୁଡ଼ିଆ ଦିଆଯାଉଛି ସେ ବିହନକୁ 0.2 ଏକର ଜମିରେ ଯଦି ଗୋଟେ ଚାଷୀ ବୁଣିବ ତାହେଲେ ଗୋଟେ ବର୍ଷ ଭିତରେ ସେ 6-7 ସବୁଜ ଘାସ ଅମଳ କରିପାରିବ ଏବଂ ସେଥିରୁ ବାର୍ଷିକ ପ୍ରାୟ 100-120 କ୍ୱିଣ୍ଟାଲ ସବୁଜ ଘାସ ସେ ଅମଳ କରିପାରିବ। ଏଇଟା ହେଲା ସବୁଦିନିଆ ଘାସ କଥା। ଏବଂ ଯେଉଁ ଋତୁକାଳୀନ ଘାସର ଯେଉଁ ବିହନ ପୁଡ଼ିଆ ରହିଛି,
1: ବର୍ଷା ଋତୁ ଶୀତ ଋତୁ ଖରା ଋତୁ ଏମିତି ବି ଏଇଟା କରିହେବ?
0: ଆଜ୍ଞା, ଋତୁକାଳୀନ, ସେଇଟା ଋତୁକାଳୀନ ଭିତରେ ବର୍ଷା ଋତୁରେ ଆପଣ ମକା ସରଗମ ବାଜରା ଏସବୁ କରିପାରିବେ ଘାସ, ଶୀତ ଦିନେ ଜବଦାନ ହେଉ ବା ବର୍ଷିମ ଲୁସନ ଏସବୁ ଘାସ ଚାଷ କରିପାରିବେ। ଏବଂ ଏଇ ବିହନ ପୁଡ଼ିଆରେ ଗୋଟେ ପୁଡ଼ିଆକୁ 0.2 ଏକର ଚାଷ ଜମିରେ ଯଦି ଜଣେ ବୁଣିବ ତାହେଲେ ସେଥିରୁ ପ୍ରାୟ 20-25 କ୍ୱିଣ୍ଟାଲ ଯାଏଁ ସବୁଜ ଘାସ ସେ ଅମଳ କରିପାରିବ।
1: ଆପଣ ବହୁତ ସୁନ୍ଦର ଭାବରେ କହିଲେ ଯେ ସବୁଜ ଘାସ ଚାଷ ଆମେ କେମିତି କରିବା, ଏଥିରେ ସରକାରଙ୍କର କ'ଣ ସହାୟତା ରହିଛି, ଆଉ ଚାଷୀ ଭାଇମାନେ ଏହି ଚାଷ କରିକି କେମିତି ଲାଭ ପାଇପାରିବେ, ଆଉ ସେମାନଙ୍କ ପଶୁ ସମ୍ପଦର ମଧ୍ୟ ସୁରକ୍ଷା ଦେଇପାରିବେ, ମାନେ ସେମାନଙ୍କୁ ଖାଦ୍ୟ ଯୋଗାଇ ପାରିବେ, ଆପଣ ବହୁତ ସୁନ୍ଦର ଭାବରେ ବୁଝାଇଲେ। ଆଜି ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀର କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଦେଖିଲ ନା,
3: ଠିକ କଥା,
2: ସୁନ୍ଦର କଥା କହିଲେ, କେତେ ସୁନ୍ଦର ସେ ଘାସ ଚାଷ କରିବା ପାଇଁ କହିଥିଲି, ପ୍ରଣାଳୀ ପଦ୍ଧତି ମଧ୍ୟ କହିଥିଲେ ସୁନ୍ଦର ଭାବରେ। ଆମେ କରିବା କଥା ଯିଏ ମଧ୍ୟ ଇଚ୍ଛା କରୁଛି ସେ ଚାଷ କରିବା ପାଇଁ ବୋଲି, ସୁବିଧା ଅଛି ତ କରିଦେଲେ ଭଲ, ନିଜ ପାଇଁ ଯଦି ଗାଈ ଗୋରୁ ଅଛି ସୁବିଧା। ଆମର ଏଠି ନିକଟରେ ଅଛନ୍ତି କେତେ ହେଞ୍ଜିଳିକାରୁ ଅଞ୍ଚଳରେ କେତେ ଚାଷୀ ଏଇ ଘାସ ଚାଷ କରନ୍ତି, ଘାସ ଚାଷ କରନ୍ତି। ଆମେ ପୂର୍ବରେ କଥା ହେଇନି ସେମାନଙ୍କ ସହ ଆଲୋଚନା କରୁଛେ ଯେ ଗୋଟେ ଗୀତରେ ଶୁଣିଲେ ଆଜି ଭଜନ ଗୋଟେ ପକେଇ ଶୁଣ
3: ଭଜନ ଟିକେ ହଉ ଶୁଣିବା।

0: ବଢିଆ ଲାଗିଲା ନା?
1: ହଁ ହେ
0: ମା
1: ବଢିଆ
0: ତମେ
1: ଲାଗିଲା।
0: ଜଗତର ସା ଭରସା, ହଁ କେତେ ବଢିଆ ଲାଗିଲା ଗୀତ। ଏବେ ଦ୍ୱିତୀୟ ପର୍ଯ୍ୟାୟ ଯିବା, ସଫଳ ଚାଷୀ ପର୍ଯ୍ୟାୟକୁ।
1: ସଫଳ ଚାଷୀ ହେଲେ କାହା ସହିତ ଗୋଟେ କଥା ହେଇଛ?
0: ହଁ, ଆମର ଅରବିନ୍ଦ ବାବୁ, ସିଏ ହେଉଛନ୍ତି ବଡ଼ ବେଳଝରର ସଫଳ ଚାଷୀ, ଟିକେ ତାଙ୍କ ସହିତ କଥା ହେଇଯିବା।
2: ଅରବିନ୍ଦ ବାବୁ ନମସ୍କାର।
3: ହଁ ନମସ୍କାର।
2: ଆପଣଙ୍କ ଗାଁର ନାଁ କଣ?
3: ବଡ଼ କ୍ଲାସରେ।
2: ଆପଣ କଣ ଚାଷବାସ କରନ୍ତି?
3: ଧାନ, ମୁଗ, ବିରି, ରାଶି, ଚିନାବାଦାମ।
2: ବର୍ତ୍ତମାନ କଣ ଲାଗିଛି?
3: ବର୍ତ୍ତମାନ ରାଶି।
2: ରାଶି କେମିତି ଚାଷ, କେତେ କେତେ ଜମିରେ କରିଛନ୍ତି, କେମିତି ଆରମ୍ଭ କଲେ, ଏବେ କୋଉ ପରିସ୍ଥିତି ଅଛି?
3: ରାଶି ତ ମାନେ ଦେଖନ୍ତୁ, ଖାଲ ଜମି ମଧ୍ୟ ହଉଛି, ଛୋଟ ଜମି ହଉଛି, ବଟ ଇରିଗେସନ ର ସୁବିଧା ଥିଲେ ଟିକେ ଭଲ ହେବ ବୁଝିଲେ।
2: ପାଣିର ବ୍ୟବସ୍ଥାଟା ଭଲ ଥିଲେ ଆପଣଙ୍କୁ ସୁବିଧା?
3: ହଁ, ପ୍ରାୟ 75% ତ ପାଣି ସୁବିଧା ଅଛି, ଆଉ 25-30% ତ ବର୍ଷାକୁ ନିର୍ଭର କରିବା କଥା।
2: ଆପଣ ରାଶି କେବେ ଲଗେଇଲେ, ବୁଣିଲେ କେବେ?
3: ରାଶି ଆମେ ପକେଇଥିଲୁ ମାର୍ଚ୍ଚ ଲାଷ୍ଟ, ଏପ୍ରିଲ ଫାଷ୍ଟ ରେ ପକେଇଥିଲୁ ବୁଝିଲେ।
2: ହଁ ହଁ ହଁ। କେବେ ଆଦାୟ ହେଇପାରିବ ରାଶିଟା?
3: ଆଦାୟ ଅଲରେଡି ହେଇଗଲାଣି, 90% ଆଦାୟ ସରିଲାଣି।
2: 90% ସରିଲାଣି। ତ ଆପଣ କେମିତି ରାଶିକୁ କେମିତି ସାର ପିଡିଆ ଦେଲେ, କେମିତି ପରିଚାଳନା କଲେ, କଣ କେମିତି ରାଶି ଚାଷଟା କେମିତି ଆରମ୍ଭ ହେଲେ?
3: ରାଶି ଚାଷଟା ଦେଖନ୍ତୁ ମ୍ୟାଡମ, ଯେତେବେଳେ ଧାନଟା କଟିଂ ହେଇଯିବ, କ୍ରପ କଟିଂ ପରେ ପରେ ଯେତେବେଳେ ମାଟିଟା ଟିକେ ଶୁଖିଆ ଅବସ୍ଥା ଆସିବ, ସେତେବେଳେ ପ୍ରଥମେ ଠିଆ ଲଙ୍ଗଳ ଚାଷ ହୁଏ ବୁଝିଲେ। ତାପରେ ଠିଆ ଲଙ୍ଗଳ ଚାଷ ହେଲା ଗୋଟେ 15-20 ଦିନ ରେଷ୍ଟ ଥାଏ, ତାପରେ ପୁଣି ପାଣିର ଇରିଗେସନ କରିକିରି, ତାପରେ ଯେତେବେଳେ ଶୁଖିଲା ଅବସ୍ଥା ଆସିବ ତାପରେ ରାଶି ବୁଣା ଯାଏ।
2: ହେଲେ ରାଶି ଆପଣ କେତିକି ଜମିରେ ଲଗେଇଛନ୍ତି?
3: ରାଶି ମୁଁ ଲଗେଇଥିଲି ପ୍ରାୟ 5 ଏକର ଜମିରେ।
2: 5 ଏକର ଜମିରେ ଲଗେଇଥିଲେ, ମାନେ 25 ଭରଣ ଜମିରେ କେବଳ ରାଶି ଲଗେଇଥିଲେ?
3: ନା, 15 ଭରଣ ମ୍ୟାଡମ, ଆମର ଭରଣ୍ଡା ଆମର କରଡ଼ା ହଉଛି 3 ଭରଣ।
2: 3 ଭରଣ କି? ଆଚ୍ଛା ଆଚ୍ଛା। ହଁ ହଁ। ହେଲେ 15 ଭରଣ ଜମିରେ ଲଗେଇଥିଲେ, ଏବେ ଏବେ ଯୋଉ ଜମିରେ ଲଗେଇଥିଲେ ରାଶି, ତା ପୂର୍ବରୁ ଧାନ ହେଇଥିଲା, ସେ କ୍ଷେତରେ ଧାନ ହେଇଥିଲା?
3: ଆଜ୍ଞା ଆଜ୍ଞା।
2: ତାପରେ ରାଶି ଲଗେଇଲେ, ରାଶି ଲଗେଇବା ପୂର୍ବରୁ ଜମିକି କେମିତି ପ୍ରସ୍ତୁତି କଲେ, ନା ଆଉ କିଛି ତାର ବ୍ୟବସ୍ଥା ରହିଛି?
3: ଜୈବିକ
2: ସାର ହିଁ ବ୍ୟବହାର କରନ୍ତି କି?
3: ନା, ଜୈବିକ ସାର ଆକ୍ଚୁଆଲି ଧାନରେ କେମିକାଲ ସାର ବ୍ୟବହାର ହୁଏ।
2: ଆଚ୍ଛା ଆଚ୍ଛା।
3: ଆଉ ଅନ୍ୟ ଜାଗାରେ ଆମର ଗାଁରେ ଯୋଉ ଗାଈ ଗୋରୁ ସବୁ ଥାଉଛନ୍ତି, ଗୋଡ଼ଣ ସେଠୁ ଚାକରଣା ହୁଏ, ଖତ ଫତ ଜଣା ହୁଏ।

0: ଫୁଲ ଚାଷ କେବେ କରିନାହାନ୍ତି?
1: ନା ନା ନା ନା
0: ଆକୁ ମକା ଏସବୁ ଚାଷ ବି କରିନାହାନ୍ତି?
1: ନା, ଆମର ଯୋଉ ବାଡ ସେଟା ଚାଷ ଦେଇ ଦଉଛୁ,
0: ଚାଷକୁ ଦେଇ ଦଉଛନ୍ତି? ଆଚ୍ଛା ଆଚ୍ଛା, ଏବେ ରାଶି ଆଦାୟ କଲା ପରେ କେବଳ ଧାନ ହିଁ ବୁଣିବେ ସେତିକି?
1: ହଁ,
0: ଏ ଯୋଉ ରାଶି ଲଗେଇଛନ୍ତି ଆଜ୍ଞା, ଏଇଟା ବିହନ କେମିତି ଆଣିଲେ, ବିହନ କୋଉ କିସମ ଏଇଟା?
1: ବିହନ ବିଶୋଧନ କିଛି କରିପାରୁନୁ? ଯାହା ଆଦାୟ ହେଲା ତାର ଭଲ କ୍ୱାଲିଟି ବିହନ ଟା ଆମେ ରଖିଥାଉଛୁ, ରଖାରେ ଭଲ ରଖି ରୂପାଶୀ କରି ରଖିଥାଉ, ସେଥିରେ ସେଲ୍ଫ ଫସ୍ ଟିକେ ପକେଇଥାଉଛୁ ପୋକ ଫୋକ ଲାଗିବା ପାଇଁ, ସେତିକି ଜଣା।
0: ନାଇଁ, କେବେ ବିହନ ବିଶୋଧନ କରିବା ପାଇଁ ଇଚ୍ଛା କରାହାନ୍ତି? ଆମର ତ ସରକାରଙ୍କର ଅଫିସରେ ଆମର ବୁଝାବୁଝି କଲେ, ଆପଣ ଯାହା ଯେତିକି ଜାଣିଛନ୍ତି ନିଜର ଅନୁଭୂତି ଅନୁସାରେ ଚାଷ
1: କରିଛନ୍ତି।
0: ଆପଣ ଯେତେ ବ୍ୟସ୍ତ ଭିତରେ ସମୟ ଦେଇଛନ୍ତି, ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ଶୁଣିଲି ତ ବଢିଆ ଲାଗିଲା, ତ ବଢିଆ କଥାବାର୍ତ୍ତା ହେଇଛ ଆଉ।
3: ତାହେଲେ ତ ସବୁବେଳେ ଆମେ କଥାବାର୍ତ୍ତା ହେଇଥାଉ ଯେ ପ୍ରତି ଋତୁରେ ପ୍ରତି ଚାଷ ବଦଳିଲା ସମୟରେ ଆମେ ସମ୍ପର୍କ ଟିକେ ରଖୁଛେ ଯେ କୋଉ ପ୍ରକାର ଚାଷବାସର ପରିସ୍ଥିତି ଅଛି ବୋଲି, ଯେ କଥା ହଉ ବେଳ ହେଲାଣି,
2: କଥା ହଉ ବେଳ ହେଲାଣି, ଆଉ
3: ଯିବା,
2: ଚାଲ ଯିବା।

0: ନମସ୍କାର ଚାଷୀ ଭାଇ,
1: ଆରମ୍ଭ କରୁଛୁ ଚାଷୀ ଭାଇ ମାନଙ୍କ ପାଇଁ ଆକାଶବାଣୀ ବ୍ରହ୍ମପୁର ଦ୍ୱାରା।
2: ପ୍ରଚାର କଲୁ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ।

0: କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହା ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତ ଜାରି।
1: ପରବର୍ତ୍ତୀ ଗୀତରେ ଶୁଣନ୍ତୁ, ତୁଚ୍କ ପୋକାରେ ଚଳଚ୍ଚିତ୍ର ଗାଇଛନ୍ତି କୁମାର ସାନୁ।

ପ୍ରସାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ, ଶ୍ରୋତାନ୍ତ ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ଜାଇପୁର ଚଳଚ୍ଚିତ୍ରରୁ, ଗାଇଛନ୍ତି ହମେନ୍ ଶୁକ୍ଲା ଏବଂ ଅରୁନ୍ଧତୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରେ ଗୀତ ଶୁଣନ୍ତୁ, ଯୋଗକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଅକ୍ଷୟ ମହାନ୍ତି।

0: ସମୟ ଜଣେ ବ୍ୟକ୍ତିକୁ ସଫଳ କରେ ନାହିଁ, କିନ୍ତୁ ସମୟର ସଠିକ୍ ବ୍ୟବହାର ଜଣେ ବ୍ୟକ୍ତିକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ତେବେ ଶ୍ରୋତାବନ୍ଧୁ, ଏହି ସଦ୍ଭାବନା ସହ ଆରମ୍ଭ କରୁଛୁ ଆପଣଙ୍କର ଅତିପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ।
1: ନମସ୍କାର, ଆଜିର ଉପସ୍ଥାପନାରେ ମୁଁ ପୁଷ୍ପିତା ପଟ୍ଟନାୟକ।
0: ମୁଁ ସ୍ମିତାଶ୍ୱିନୀ ମହାପାତ୍ର।
1: ଆଜିର ଅଧ୍ୟାୟରେ ଆମକୁ ବୈଷୟିକ ସହାୟତା ଦେଇଛନ୍ତି
0: ସୁଜିତ ବେହେରା ଆଉ ପି ରାମ ବାବୁ।
2: କହେ ବଡ ଏଇ ଦୁନିଆରେ ଧନବାନ, କିଏ ପୁଣି କହେ ଏଠି ବଡ ପଲିଟିସିଆନ, କିଏ କହେ ଯୀଶୁ ବଡ, କିଏ କହେ ସୈତାନ, କିଏ କହେ ଆଲ୍ଲା ବଡ, କିଏ

0: ବୁଝିଲ ସ୍ମିତା ଶୁଣି, ମଣିଷ ଜୀବନକୁ ସାର୍ଥକ କରିବା ପାଇଁ ଉପଯୁକ୍ତ କର୍ମର ଆବଶ୍ୟକତା ରହିଛି। ନିଜର କର୍ମ ମାଧ୍ୟମରେ ସେ ମହାପୁରୁଷର ଆଖ୍ୟା ଲାଭ କରେ। ମନୁଷ୍ୟର ସବୁ ଗୁଣ ଭିତରେ ସମୟାନୁବର୍ତ୍ତିତ ହେଉଛି ଗୋଟେ ଗୁଣ,
1: ଆଉ ସେଇଟା ରହିବା ଦରକାର।
0: ଯିଏ ଯଥାର୍ଥ ଉପଯୋଗ କରିନଥାଏ ସେ ଜୀବନ ଯୁଦ୍ଧରେ ପରାସ୍ତ ହୁଏ, ସଫଳତା ତାଠାରୁ ବହୁତ ଦୂରକୁ ଚାଲିଯାଏ।
1: ଖାଲି କ'ଣ ସେତିକି ଅପା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର କାର୍ଯ୍ୟ ସମାପନ କରିବା ହିଁ ପ୍ରକୃତ ସମୟାନୁବର୍ତ୍ତିତା। ଆଉ ମୂଲ୍ୟବାନ ସମୟର ସଦ୍ବ୍ୟବହାର ପାଇଁ ପ୍ରତ୍ୟେକ ଯତ୍ନବାନ ହେବା ବି ଉଚିତ।
0: ନିହାତି,
1: ଆଉ ସମୟ ତ କାହାକୁ ଅପେକ୍ଷା କରେ ନାହିଁ, ସେଥିପାଇଁ ତ କୁହାଯାଇଛି Time and tide waits for none.
0: মানে
1: সময় ও জুয়ার কাহারিকু কেবে বি অপেক্ষা করে না।
0: সেই কথা তো, পৃথিবী পৃষ্ঠরে মানুষ জন্ম হওয়াঠার মৃত্যু পর্যন্ত তার জীবনকাল মধ্যে সময়ঠার অনেক কিছু শিক্ষা লাভ করা দরকার। প্রকৃতি বি সেতু বাদ পড়েনি। এই সূর্যচন্দ্রঙ্ক উদয় অস্ত কথা কুহ বা ঋতুচক্রর আবর্তন সবু সময় আর নিয়মরে হি বন্ধা, না কোন কৌচ?
1: হ্যাঁ নিশ্চয় নিশ্চয়। ଅପା, ମୂର୍ଖ ବା ଅଜ୍ଞାନ ସମୟର ମୂଲ୍ୟକୁ ତ ବୁଝିପାରନ୍ତିନି, ଆଉ ଆଳସରେ ନିଜର ସମୟକୁ ଅତିବାହିତ କରିଥାନ୍ତି। ମାତ୍ର ସମୟ ନଷ୍ଟ କରି ସେମାନେ ଯେଉଁ ଭୁଲ କରିଥାନ୍ତି ତାର ସଂଶୋଧନ ପରବର୍ତ୍ତୀ ସମୟରେ ସେମାନେ ବୁଝିପାରନ୍ତିନି।
0: ଠିକ୍ କହିଲେ ସ୍ମିତା ଶ୍ରୀ, କେବଳ ସେତିକି ନୁହଁ, ସମୟାନୁବର୍ତ୍ତୀ ହେବା ଶରୀର ପାଇଁ ବି ଅନିବାର୍ଯ୍ୟ। ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା, ବିଶ୍ରାମ ନେବା, ଶୟନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ। ଆଉ ସେମିତି ବିଭିନ୍ନ କ୍ଷେତ୍ରରେ ସମୟର ଯଦି ଉପଯୋଗ ଠିକ୍ ହେଇପାରିବ ତାହେଲେ ସୁସ୍ଥ ସମାଜ ଗଠନ
1: ନିଶ୍ଚୟ ଭାବରେ ହେଇପାରିବ। ଆଉ ଏ ସମୟଟା ଆମ ଛାତ୍ର ଜୀବନରୁ ହିଁ ଆରମ୍ଭ ହେବା ଦରକାର।

0: ହେବା ଫଳରେ ଦେଶର ବିକାଶ ମଧ୍ୟ ହୁଏ ନାହିଁ।
1: ତେବେ ବାସ୍ତବରେ ଆଳସ୍ୟର ବଶବର୍ତ୍ତୀ ହୋଇ ମନୁଷ୍ୟ ନିଜ ଜୀବନ ବିପର୍ଯ୍ୟସ୍ତ କରିବା ସହିତ ଅନ୍ୟକୁ ମଧ୍ୟ ନଷ୍ଟ କରିଥାଏ। ସମୟାନୁବର୍ତ୍ତିତା ଆମ ଜୀବନକୁ ସୁଖମୟତ କରିଥାଏ ନା ବା
0: ସେଇଥିପାଇଁ ତ କହୁଛି ସମୟାନୁବର୍ତ୍ତୀ ହେବା ନିହାତି ଆବଶ୍ୟକ। ଅବଶ୍ୟ ଏହାକୁ ପାଳନ କରିବା କଷ୍ଟକର, ମାତ୍ର ଥରେ ଯଦି ଅଭ୍ୟାସରେ ପଡ଼ିଗଲେ ନା ପରବର୍ତ୍ତୀ ଜୀବନ ଆନନ୍ଦରେ ଭରିଯାଏ। ଆଜିର ଦ୍ରୁତ ବିକାଶଶୀଳ ପୃଥିବୀରେ ମନୁଷ୍ୟ ପାଖରେ ସବୁକିଛି ଉପଲବ୍ଧ, ହେଲେ ଅଭାବ ଦେଖାଦେଇଛି କେବଳ ସମୟର।
1: କିନ୍ତୁ ଅପା, ଆମ ଶ୍ରୋତା ବନ୍ଧୁମାନେ ଠିକ ସମୟାନୁବର୍ତ୍ତୀ। ଏଇ ଦେଖୁନ
0: କଣ ହେଲା,
1: ରିଙ୍ଗ ରିଙ୍ଗ ଆସିଲାଣି ପରା।
0: ଓ
1: ଆଉ ଆମର ଏଇ ସମୟ କଥା ଭିତରେ ସେମାନଙ୍କର କଲ୍ଟିକୁ ଆମେ ଯଦି ନ ଉଠେଇବା ତାହେଲେ ଆମେ ବି ସମୟରେ ପଛକୁ ଯିବା ଯେ।
0: ନାଇଁ, ଆମେ ସାଙ୍ଗେ ସାଙ୍ଗେ ଉଠେଇଦବା ଆଉ ଦେଖିବା ପ୍ରଥମ କଲ୍ଟି କୋଉଠୁ କିଏ କରିଛନ୍ତି।
1: ଚାଲ।
2: ଦେଖି
1: ଯାଇକି କାମରେ ଯୋଗ ଦେବେ ଆପଣ?
2: ଖରା ଜଇଲେ ଦୁଇ ଦିନ ଯାଇଲା, ରାତି ଟିକେ ବର୍ଷା ଲାଗି ଭଲ ଲାଗିଲା।
1: ପୁଣି ଆଉ ଥରେ ଖରା ନା ଖରାରେ ଆପଣମାନେ ସତର୍କତା ଅବଲମ୍ବନ କରନ୍ତୁ, ଯଦ୍ୱାରା କି ଆପଣଙ୍କ ଜୀବନ ସୁରକ୍ଷା ରହିପାରିବ। ତେଣୁ ଆପଣ ବି ସତର୍କ ରୁହନ୍ତୁ, ଆଉ ଅନ୍ୟମାନଙ୍କୁ ବି ସତର୍କ କରୁଛନ୍ତି ତ। ଆଉ କଣ ଗୀତ ଶୁଣିବେ ଆଜି? ସୁନ୍ଦର ଗୀତ ଶୁଣେଇ ଦଉଛୁ, ରହିଲେ ତାହେଲେ ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ,
0: ଆଜ୍ଞା ନମସ୍କାର।
1: ହଁ ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ଭୋଳାଶଙ୍କର ପଟେଲ କହୁଥିଲି, ବଲାଙ୍ଗୀର କ ଗାଁରୁ।
0: ଭୋଳାଶଙ୍କର ଭାଇ କେମିତି ଅଛନ୍ତି?
1: ଭଲ ଅଛି ମ୍ୟାଡମ,
0: ଆଉ କଣ ହାଲଚାଲ କୁହନ୍ତୁ।
1: ହାଲଚାଲ ଗରମ ପ୍ରବଳ ହଉଛି, ଆଉ କଣ ହାଲଚାଲ, ବର୍ଷାର
0: ଶୁଣନ୍ତୁ, ଖରା ଦିନେ ତ ଖରା ହବ ହିଁ ହବ, ତେଣୁ ଆମକୁ ସଜାଗ ରହିବା ପାଇଁ ପଡିବ। ଆଉ ଏବେ 5ଟା ହେଲାଣି, ହେଇକି ବି ଏବେ ବି ଖରା ହିଁ ଅଛି। ତେଣୁ ଆମେ ସବୁବେଳେ କହୁଛୁ ଯେ ଆପଣ ମାନେ ଦିନ 10ଟାରୁ 3ଟା ପର୍ଯ୍ୟନ୍ତ ଯଦି କିଛି ଜରୁରୀ କାମ ନଥାଏ ତାହେଲେ ଆପଣ ବାହାରକୁ ବାହାରନ୍ତୁନି।
2: ଭୋଳାଶଙ୍କର ବାବୁ ନମସ୍କାର।
1: ନମସ୍କାର ଆଜ୍ଞା।
2: ଆପଣଙ୍କ ଯେତେ ଜୋରରେ ଖରା ହଉଛି ସେତିକି ଅଧିକ ଆମ୍ବ ଖାଉଛନ୍ତି ନା ନାହିଁ କହିଲେ?
1: ଆମ୍ବ ହଁ ଖାଉଛନ୍ତି।
2: ଆଉ ଖରାକୁ ଯଦି ଆପଣ ଭାବିବେ ତାହେଲେ ଆମ୍ବ ଖାଇପାରିବେନି, ସେଥିପାଇଁ ଆମ୍ବ ମଜା ନିଅନ୍ତୁ ଖରାଦିନେ। ସ୍ମିତା ଶୁଣି ଏଠି ଗୋଟେ କାମ କରିବା, ଭୋଳାଶଙ୍କର ବାବୁ ତ ଆମ୍ବ ଖାଉଥିଲେ, ଆମେ ଆମ ପସନ୍ଦର ଗୋଟେ ଗୀତ ଶୁଣେଇଦେବା, ଭାବିବା ନିଶ୍ଚୟ ତାଙ୍କୁ ଯେମିତି ଭଲ ଲାଗିବ, ନା କଣ କହୁଛ?
0: ଠିକ ଅଛି ଅପା।

0: କିଛି କଥା କିଛି କିଛି କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୋଡିଂ ଗାଁ ବାକେଲପଡ଼ା ନା କ୍ଷମା ସାଗର ସାହୁ।
0: କ୍ଷମା ସାଗର ବାବୁ କେମିତି ଅଛନ୍ତି?
1: ଆଜ୍ଞା ମୁଇଁ ଭଗବାନଙ୍କ ଦୟାରୁ ଭଲ ଅଛେ, ଆଉ ଆପଣ ମାନେ କେମିତି ଅଛନ୍?
0: ଆମେ ସବୁବେଳେ ବଢିଆ ରହୁଛୁ। ଆମ ଶ୍ରୋତା ବନ୍ଧୁ ମାନଙ୍କର ମନ ପ୍ରଫୁଲ୍ଲିତ କରିବା ପାଇଁ ଆମକୁ କାର୍ଯ୍ୟକ୍ରମ କରିବାକୁ ପଡିବ ନା? ଶ୍ରୋତା ବନ୍ଧୁ ଆଉ ଆକାଶବାଣୀ ହଉଛି ପରସ୍ପର ପରିପୂରକ। ଆଉ ଆପଣଙ୍କ ସେପଟର ହାଲଚାଲ କଣ କହିଲେ?
1: ହାଲଚାଲ ବୋଲେ ଆଜ୍ଞା ଖରା ତ ହଉଛେ, ବର୍ଷା ବର୍ଷି ଟିକେ ବେଶୀ ନେଇ ହେବା, ଟିକେ ଖରାର ପ୍ରଭାବ ପଡୁଛେ।
0: ମଝିରେ ମଝିରେ ଖରା ବି ଟିକେ, ବର୍ଷା ବି ଟିକେ ବି ହେଇନି।
2: କିନ୍ତୁ ଆମେ ଯେତିକି ଜାଣିଛୁ କ୍ଷମା ସାଗର ଭାଇ ଗୀତ ଗାଇବାକୁ ବହୁତ ଭଲ ପାଆନ୍ତି, ଆଉ ଗୀତ ସେ ଆମକୁ ଆଜି ଶୁଣେଇ ପାରିଲେନି, ତାଙ୍କ ମନ ତ ଦୁଃଖ ଥିବ, କିନ୍ତୁ ଆମେ ତାଙ୍କୁ ଖୁସି କରିବା ପାଇଁ ଗୋଟେ ସୁନ୍ଦର ଗୀତ ଶୁଣେଇ ଦେବା।
0: ବଢିଆ କଥା।

0: ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ପୁଣି।
1: ନମସ୍କାର,
0: ଆପଣ କିଏ କହୁଥିଲେ କହିଲେ?
1: ପ୍ରଭାସିନୀ।
0: ହଁ ପ୍ରଭାସିନୀ ଭଉଣୀ, କେମିତି ଅଛନ୍ତି?
1: ଭଲ ଅଛି ଅପା, ଗରମ ତ ବେଶୀ ହଉଛି।
0: ଖରା ଗରମକୁ ତ ଡରି ଗୃହିଣୀ ମାନେ ଜଲ୍ଦି ଜଲ୍ଦି କାମ ସାରି ଦଉଥିବେ, ପୁଣି ଏସି ଯାଇକି ବସୁଥିବେ। ଆପଣ ସେମିତି କରୁଛନ୍ତି ନା? ଏସି ଆଣିନାହାନ୍ତି? ତାହେଲେ କୁଲର୍ ଥିବ? ଫ୍ୟାନ୍ ନଥିବ ନିଶ୍ଚୟ?
2: ପ୍ରକୃତ କଥା ହେଲା, ପ୍ରଭାସିନୀ ଭଉଣୀ ସାର୍ଙ୍କ ସହିତ ବିଲ ଆଡ଼େ ବୁଲିକି ନେଚୁରାଲ ପବନ ଖାଇ ଦିଅନ୍ତି, ସେଥିପାଇଁ ତାଙ୍କ କୁଲର କି ଏସିର ଆବଶ୍ୟକ।

0: କଣ ଗୀତ ଶୁଣେଇବୁ?
1: ଗୀତ କହିବି
0: ମାନେ ଚଳଚିତ୍ର ଗୀତ କଣ ଶୁଣିବେ ଆପଣ କୁହନ୍ତୁ?
1: ଚଳଚିତ୍ର
2: ଆପଣ ଭାଇଙ୍କ ସହିତ ଯାଇନାହାନ୍ତି କେବେ ଫିଲ୍ମ ଦେଖିବା ପାଇଁ? ଆପଣ ଭାଇଙ୍କ ସହିତ କେବେ ଫିଲ୍ମ ଦେଖିବା ପାଇଁ ଯାଇନାହାନ୍ତି? କେବେ ଯାଆନ୍ତିନି? ଘରେ ବି ମିଶିକି ଟିଭି ଦେଖନ୍ତିନି ଫିଲ୍ମ?
0: ତାହେଲେ ଆମେ ଓଡିଆ କଥା ଚିତ୍ରରୁ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ।
1: ନମସ୍କାର।
0: ନମସ୍କାର।

0: କିଛି କଥା କିଛି ଗୀତ କାର୍ଯ୍ୟକ୍ରମ।
1: ନମସ୍କାର,
0: କିଏ କହୁଥିଲେ? ବଲାଙ୍ଗୀରରୁ। ଆପଣ ଆମର କାର୍ଯ୍ୟକ୍ରମ କେମିତି ଆପ୍ ମାଧ୍ୟମରେ ଶୁଣୁଛନ୍ତି?
1: ଆପ୍ ମାଧ୍ୟମରେ ଶୁଣୁଛି।
0: ଭଲ ଲାଗୁଛି ଆପଣଙ୍କୁ?
1: ହଁ ମ୍ୟାଡମ୍, ମୁଁ ପ୍ରାୟ ଫୋନ୍ କରେ ବି ଆଉ ଆପଣଙ୍କ ସବୁ ଶୁଣେ ମୁଁ।
0: ହଁ, ସେଇ କଥା ମୁଁ ପଚାରୁଛି ଯେ ଆପଣ କଥା ଶୁଣିବାକୁ ଭଲ ପାଆନ୍ତି, ଗୀତ ଶୁଣିବାକୁ ଭଲ ପାଆନ୍ତି?
1: ନା ନା ମ୍ୟାଡମ୍, ମୁଁ ଗୀତକୁ ଭଲ ପାଏନି ମ୍ୟାଡମ୍, ମୁଁ କଥାବାର୍ତ୍ତା ସିଏ କୋଉଠି କରିଥିଲେ ସେଟା ମୋତେ ବହୁତ ଭଲ ଲାଗେ।
0: ମାନେ ଏମିତିରେ ନ ଦେଖିକି ନା ବନ୍ଧୁତା ସ୍ଥାପନ କରିଦିଅନ୍ତି ନା କି?
1: ମ୍ୟାଡମ୍ ହଁ,
0: କଥା ଶୁଣି ଦିଅନ୍ତି, କାର ମନ କଥା ବୁଝି ନିଅନ୍ତି।
2: ସ୍ୱାସ୍ଥ୍ୟ ପ୍ରୋଗ୍ରାମରେ କାହା ସହିତ କଥା ହୁଅନ୍ତି କହିଲେ ଶଶିଭୂଷଣ ଭାଇ?
1: ମ୍ୟାଡମ୍, ଏ ରିସେଣ୍ଟଲି ଆମ ଯୋଉ ହାତଗଣ୍ଠି ବାତରେ ଯାଇଥିଲେ, ଡକ୍ଟର ସାର ଆସିଥିଲେ ତାଙ୍କ ସହିତ କଥା ହେଇଥିଲେ,
2: ତାଙ୍କ ସହିତ ଆଉ କିଏ ଥିଲେ?
1: ଏଇଟି ବିଭାଗର ସାର ଆସିଥିଲେ ତାଙ୍କ ସହିତ କଥା ହେଇଥିଲେ।
2: ଆଉ କୋଉ ଅପାଙ୍କ ସହିତ କଥା ହେଇଥିଲେ ମନେ ଅଛି ନା ଶଶିଭୂଷଣ ଭାଇ?
1: ନା ମନେ ନାହିଁ, ବାକି
2: ମାନେ କାର୍ଯ୍ୟକ୍ରମଟା ହଉଛି ସ୍ୱାସ୍ଥ୍ୟ, ନାଁଟା ହଉଛି ପୁଷ୍ପିତା, ଆଉ ସେଇ ପୁଷ୍ପିତା ବାବା ଅଛନ୍ତି, ଆପଣ ଜାଣିପାରୁଛନ୍ତି ନା?
0: ଶଶିଭୂଷଣ ଭାଇଙ୍କର ବଢିଆ କଥା ହେଲା, ସେ ସବୁ ଜିନିଷ ଶୁଣନ୍ତି, ମତାମତ ଦିଅନ୍ତି, ଭାଗ ନିଅନ୍ତି, ପୁରା ମଜି ଯାଆନ୍ତି ଆମ ଆକାଶବାଣୀ ସହିତ। ଆଜି କଣ ମନରେ ଭାବିଛନ୍ତି, କୋଉ ଗୀତ ଶୁଣିକି ନିଜେ ଖୁସି ହେବେ, ଅନ୍ୟକୁ ଖୁସି ଦେବେ?
2: ମା ପରି କିଏ ହବ ନା କି?
0: ପ୍ରକୃତରେ ହେଲେ ମା ପରି କିଏ ହବ? ପ୍ରକୃତରେ ଆପଣ
2: ମାର ସ୍ଥାନଟା କେହି ବି ନେଇପାରିବେନି।
1: ହଁ,
2: ଆଉ ଆପଣଙ୍କ ଝିଆରୀ ପୁତ୍ର ସବୁ ଭଲ ଅଛନ୍ତି ନା?
1: ସବୁ
2: ଆପଣଙ୍କ କାର୍ଯ୍ୟକ୍ରମ
1: ଆଡମିଶନ ଯାଇଥିଲୁ ଆଜି?
2: ହଁ ହଁ, କୋଉଠି ଯାଇଥିଲେ?
1: ଆମର ନୂଆପଡ଼ା ଡିଷ୍ଟ୍ରିକ୍ଟ ଯାଇଥିଲୁ।
2: ଓହୋ, ସେଠିକୁ ଯାଇଥିଲେ? ଖରାରେ ମାନେ ଖରା